ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଶ୍ରାବଣ 7 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଜୁଲାଇ ମାସର 29 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ବୁଧବାର 1948 ଶତାବ୍ଦୀର ଶ୍ରାବଣ 7 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଜୁଲାଇ ମାସର 29 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର, କଣ୍ଠରେ ତାଙ୍କର କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ରଚନା।

ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।
2: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା। ଆଷାଢ଼ର ପୂର୍ଣ୍ଣମୀ ତିଥିରେ ବ୍ୟାସ ବା କୃଷ୍ଣ ଦ୍ୱୈପାୟନ ଜନ୍ମଗ୍ରହଣ କରିଥିଲେ ଯମୁନା ନଦୀର ଗୋଟିଏ ଟାପୁରେ। ତାଙ୍କର ପିତା ଥିଲେ ମହର୍ଷି ପରାଶର, ମାତା ମତ୍ସ୍ୟଗନ୍ଧା। ମତ୍ସ୍ୟଗନ୍ଧା ଥିଲେ ଧୀବର ରାଜ ଜରୁଥ ଏବଂ ଚନ୍ଦୋଦରୀଙ୍କର ଅଲିଅଳ କନ୍ୟା। ଦିନେ ଧୀବର ରାଜ ଜରୁଥ ନୌକାରେ ଲୋକମାନଙ୍କୁ ନଦୀ ପାରିବା ପାଇଁ ମତ୍ସ୍ୟଗନ୍ଧାଙ୍କୁ ଦାୟିତ୍ୱ ଦେଇଥିଲେ। ମହର୍ଷି ପରାଶର ଦୈବ ଯୋଗକୁ ଦ୍ୱୀପକୁ ଯିବା ପାଇଁ ସେହି ନୌକା ଆରୋହଣ କଲେ। ମତ୍ସ୍ୟଗନ୍ଧାଙ୍କର ଅପୂର୍ବ ରୂପ ଲାବଣ୍ୟରେ ବିମୋହିତ ହୋଇ ପରାଶର ତାଙ୍କର ପ୍ରଣୟ ପ୍ରାର୍ଥୀ ହେଲେ, କିନ୍ତୁ ମତ୍ସ୍ୟଗନ୍ଧା ଅରାଜି ହେଲେ। କାରଣ ସମୟ ଥିଲା ଦିନ, ଉପରେ ଥିଲେ ସୂର୍ଯ୍ୟ, ଏଣୁ ପରାଶର ତପ ପ୍ରଭାବରେ ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛନ୍ନ କରିଦେଲେ। ଅନ୍ଧକାର ଘୋଟି ଆସିଲା, ନୌକା ସ୍ଥିର ହୋଇଗଲା, ଜଳସ୍ରୋତ ଥମିଗଲା। ମତ୍ସ୍ୟଗନ୍ଧା ଆଉ ଆପତ୍ତି କଲେ ନାହିଁ। ମହର୍ଷିଙ୍କ ଓରସରେ ତାଙ୍କର ଗର୍ଭରୁ ଜାତ ହେଲେ କୃଷ୍ଣ ଦ୍ୱୈପାୟନ। ସେହି କୃଷ୍ଣ ନିଜର ଅଜା ଆଈଙ୍କ ଦ୍ୱାରା ପାଳିତ ହେଲେ, କିନ୍ତୁ ତାଙ୍କର ପ୍ରତୀକ୍ଷା ରହିଲା ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମାକୁ। ପିତା ପରାଶର ବର୍ଷର ଏହି ସମୟରେ ଆସନ୍ତି, ପୁତ୍ରକୁ କୁଳାଗ୍ରତ କରନ୍ତି, ପିତାଙ୍କୁ ଗୁରୁ ମନେ କରି ତାଙ୍କରିଠାରୁ ଶାସ୍ତ୍ରଜ୍ଞାନ ଲାଭ କଲେ କୃଷ୍ଣ। ପିତା ଥିଲେ ତାଙ୍କର ପ୍ରଥମ ଗୁରୁ। ପରାଶରଙ୍କର ପ୍ରଥମ ଗୁରୁ ଥିଲେ ତାଙ୍କର ମାତା ଅଦୃଶ୍ୟନ୍ତି। ତାଙ୍କର ଗର୍ଭରେ ଥାଇ 12 ବର୍ଷ କାଳ ପରାଶର ବେଦାଧ୍ୟୟନ କରିଥିଲେ। ଏଣୁ ପିତାମାତା ପ୍ରତ୍ୟେକ ମଣିଷର ଜୀବନରେ ଆଦ୍ୟ ଗୁରୁ। ସେମାନଙ୍କଠାରୁ ଶିଖିଥିବା କଥା ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ବିସ୍ମରଣ ହୁଏ ନାହିଁ। ବହୁ ଶାସ୍ତ୍ର ବହୁ ପୁରାଣ ଅଧ୍ୟୟନ କରି ଭାଷଣ ପ୍ରବଚନ ଦେବା ବ୍ୟକ୍ତି ଗୁରୁ ପଦବାଚ୍ୟ ନ ହୋଇପାରନ୍ତି। ଯେ ଜ୍ଞାନୀ ସେ ଭଗବତ ସାକ୍ଷାତକାର ପ୍ରାପ୍ତ ହୋଇ ଗୁରୁତୁଲ୍ୟ ହୋଇଥାନ୍ତି। ସେଥିପାଇଁ ଉପନିଷଦରେ କୁହାଯାଇଛି, ଅବିଦ୍ୟାୟାଂ ଅନ୍ତରେ ବର୍ତ୍ତମାନଃ ସ୍ୱୟଂ ଧୀରାଃ ପଣ୍ଡିତଂ ମନ୍ୟମାନଃ ଦଣ୍ଡ୍ରମ୍ୟମାଣଃ ପରିଜନ୍ତି ମୂଢ଼ା ଅନ୍ଧନୈବ ନିୟମାନା ଯଥା ଅନ୍ଧାଃ। ଯେଉଁମାନେ ଅଜ୍ଞାନ କିନ୍ତୁ ନିଜକୁ ବିରାଟ ଜ୍ଞାନୀ ବୋଲି ମନେ କରନ୍ତି, ସେମାନେ ଅନ୍ଧକାରର ମାର୍ଗରେ ଯାଇ ବହୁ ପ୍ରକାର ପ୍ରତାରିତ ହୁଅନ୍ତି। ଦୃଷ୍ଟିହୀନ ଦୃଷ୍ଟିହୀନକୁ ବାଟ କଢ଼େଇଲା ଭଳି ଏମାନେ ଅନ୍ୟମାନଙ୍କୁ ବାଟ ଦେଖାନ୍ତି, କିନ୍ତୁ ଗୁରୁ ହୋଇପାରନ୍ତିନି। ଯେ ଗୁରୁ ସେ ଜ୍ଞାନଚକ୍ଷୁ ଉନ୍ମିଳିତ କରାନ୍ତି। ସେଥିପାଇଁ କେନୁପନିଷଦରେ କୁହାଯାଇଛି, ଓଂ ସହ ନୌ ଅବତୁ, ସେ ଈଶ୍ୱର ଆମକୁ ରକ୍ଷା କରନ୍ତୁ। ଆମେମାନେ ଗୁରୁ ଓ ଶିଷ୍ୟ, ସହ ନୌ ଭୁନକ୍ତୁ, ସେହି ବ୍ରହ୍ମ ଆମକୁ ଅର୍ଥାତ୍ ଗୁରୁ ଓ ଶିଷ୍ୟଙ୍କୁ ଭୋଗ କରିବାର ମାର୍ଗ ବି ଦେଖାନ୍ତୁ। ସହ ବୀର୍ଯ୍ୟ କରବା ବହେଇ, ଆମେ ଗୁରୁ ଓ ଶିଷ୍ୟ ଏକତ୍ର ମିଶି ସାଧନା କରି ସିଦ୍ଧିପ୍ରାପ୍ତ ହେଉ। ତେଜସ୍ୱୀ ନୌ ବଧିତମସ୍ତୁ, ଆମେ ତେଜସ୍ୱୀ ହୋଇ ବ୍ରହ୍ମଜ୍ଞାନ ଲାଭ କରୁ। ଏଣୁ ଗୁରୁ କେବଳ ପଢ଼େଇ ଦିଅନ୍ତିନି କି ଶିଷ୍ୟ ଶିଖିଯାଆନ୍ତିନି, ଭାରତୀୟ ପରମ୍ପରାରେ ଉଭୟ ଗୁରୁ ଓ ଶିଷ୍ୟ ବିଦ୍ୟା ଲାଭ କରିଥାନ୍ତି ଏକତ୍ର ଅଧ୍ୟୟନ କରି। ବ୍ୟାସ ସେହିଭଳି ପିତା ପରାଶରଙ୍କ ସହ ଏକତ୍ର ଅଧ୍ୟୟନ କରିଥିଲେ। ସେଇଥିପାଇଁ ବାଳକ କୃଷ୍ଣ ଦ୍ୱୈପାୟନ ପ୍ରତ୍ୟେକ ବର୍ଷର ଆଷାଢ଼ ପୂର୍ଣ୍ଣିମାରେ ପିତା ପରାଶରଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି। ଯମୁନାର ପ୍ରଖର ସ୍ରୋତକୁ ଖାତିର ନ କରି ପିତାଙ୍କୁ ଡାକନ୍ତି, ଆଉ ପିତା ଆସନ୍ତି। ମୃଗଚର୍ମ ଆବୃତ ଶ୍ମଶ୍ରୁଧାରୀ ଜଳପୂର୍ଣ୍ଣ କମଣ୍ଡଳ ଧରି ପୁତ୍ରକୁ ଆଲିଙ୍ଗନ କରନ୍ତି ପରାଶର। ସେହି ବ୍ୟାସ ବେଦକୁ ବିଭାଗ କରିଥିବାରୁ ତାଙ୍କୁ ବେଦବ୍ୟାସ ମଧ୍ୟ କୁହାଯାଏ। ତାଙ୍କ ପୂର୍ବରୁ ସମସ୍ତ ପଦ୍ୟମୟ ଗଦ୍ୟମୟ ବୈଦିକ ମନ୍ତ୍ର ମିଶ୍ରିତ ହୋଇଥିଲା। ବ୍ୟାସ ବେଦକୁ ଦୁଇ ଭାଗରେ ବିଭକ୍ତ କଲେ। ବୃହତ ଭାଗର ନାମ ହେଲା ତ୍ରୟୀ, ଅର୍ଥାତ୍ ଋକ୍ ଯଜୁଃ ସାମ। କ୍ଷୁଦ୍ର ଭାଗର ନାମ ହେଲା ଅଥର୍ବ। ବ୍ୟାସ ଖାଲି ସେତିକିରେ ସୀମିତ ନଥିଲେ, ଅଷ୍ଟାଦଶ ପୁରାଣ ବ୍ରହ୍ମସୂତ୍ର ତାଙ୍କ ଦ୍ୱାରା ରଚିତ ହୋଇଥିଲା। ସୁବୃହତ୍ ମହାଭାରତ ଲେଖିବାକୁ ତାଙ୍କୁ 3 ବର୍ଷ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ସେହି ଗୁରୁଙ୍କ ପୂର୍ଣ୍ଣିମା ଆଜି। ସେଥିପାଇଁ କୁହାଯାଏ, ଗୁରୁଙ୍କୁ ନମଣି ବନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 110ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ କହିଲେ ଯେ ଅଙ୍ଗକ ବନଗମନ ପରେ ରାଜ୍ୟ ଅରାଜକ ହେବାରୁ ପାତ୍ରମନ୍ତ୍ରୀ ଓ ଋଷିମାନେ ବିଚାର କରି ବେଣଙ୍କୁ ସିଂହାସନରେ ବସାଇଲେ। ବେଣ ରାଜା ହେବାରୁ ପ୍ରଜାମାନେ ହାହାକାର କଲେ। ବେଣ ଋଷିମାନଙ୍କୁ କହିଲେ ଯେ ସେ ପରମ ବିଷ୍ଣୁ, ତେଣୁ ସମସ୍ତ ଦେବତାଙ୍କ ପୂଜା ଛାଡ଼ି ତାଙ୍କର ପୂଜା କରିବାକୁ ହେବ, ଯଜ୍ଞ ମଧ୍ୟ ବନ୍ଦ କରିବାକୁ ହେବ। ବେଣଙ୍କ ଆଦେଶ ସର୍ବତ୍ର ଘୋଷିତ ହେଲା। ଋଷିମାନେ ତାଙ୍କ ନିକଟକୁ ଆସି ବୁଝାଇଲେ, ମାତ୍ର ବେଣ କାହାରି କଥା ଶୁଣିଲେ ନାହିଁ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 110ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି, ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଏହି ମାସ ଶେଷ ସୁଦ୍ଧା ତଳିଘେରାରେ ଧାନ ତଳି ପକାଇବା କାମ ସମ୍ପୂର୍ଣ୍ଣ କରିଦିଅନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଖରିଫ ମକା ଡାଲି

0: ଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରାକୁ ବର୍ଷାରୁ ରକ୍ଷା ପାଇବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଆଖୁ ଗଛ 4-5 ମାସର ହୋଇଗଲେ ବିଳମ୍ବରେ ଆସିଥିବା ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି 2-3 ଆଖୁ ଏକାଠି କରି ବାନ୍ଧି ଦିଅନ୍ତୁ। କ୍ରମାଗତ ବର୍ଷା ହେତୁ ପନିପରିବା ଫସଲରେ ଝାଉଁଳା ଓ ମୂଳପଚା ରୋଗର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦି ଏହି ରୋଗର ଲକ୍ଷଣ ଦେଖାଯାଏ ତେବେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ 8% ସହିତ ମାଙ୍କୋଜେବ 64% WP ମିଶାଇ ଗଛର ମୂଳ ଚାରିପକ୍ଷେ ଡ୍ରେଚିଂ କରନ୍ତୁ ଏବଂ ଜମିରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା କରନ୍ତୁ। ଧାନ ତଳିଘେରା ଓ ନର୍ସରୀ ଅବସ୍ଥାରେ ଥିଲେ ତଳି ଓପାଡ଼ିବାର 7 ଦିନ ପୂର୍ବରୁ ଶୁଖିଲା ପାଗ ଦେଖି 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ 10 ଡେସିମିଲ୍ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀ ପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିବ। ତେଣୁ ଏସବୁ ପଦକ୍ଷେପ ନିଅନ୍ତୁ। ମୁଗ ବିରି ବୁଣିବା ଅବସ୍ଥାରେ ଥିଲେ 1 ଏକର ମୁଗ କିମ୍ବା ବିରି ଚାଷ ପାଇଁ 10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 7 ଦିନ ପୂର୍ବରୁ 1 କିଲୋଗ୍ରାମ ମଞ୍ଜିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ସହିତ 35 କିଲୋଗ୍ରାମ DAP, 13 କିଲୋଗ୍ରାମ ମ୍ୟୁରେଟ୍ ପଟାସ ସାର ଏବଂ 4 କିଲୋଗ୍ରାମ ୟୁରିଆ ସାର ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ଧାଡ଼ିରେ ବିହନ ଶୁଖିଲା ପାଗ ଦେଖି ବୁଣନ୍ତୁ। ହରଡ଼ ବୁଣିବା ଅବସ୍ଥାରେ ଥିଲେ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ବୀଜାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତିକମ୍ରେ 7 ଦିନର ବ୍ୟବଧାନ ରଖନ୍ତୁ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ରାଶି ବୁଣିବା ଅବସ୍ଥାରେ ଥିଲେ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେପରି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସାନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମ ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିରେ ସମ୍ବାଦରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। 8:15ରେ କାର୍ଯ୍ୟକ୍ରମ ହେଲୋ ବାରିପଦା। ଦିନ 12:00ରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଖଞ୍ଜଣି ଭଜନ, ପରିବେଷଣ କରିଛନ୍ତି ଶିଳ୍ପୀ ଅଭିମନ୍ୟୁ ବେହେରା ଏବଂ ସାଥୀ। ଆଜିର ଆମର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00ରେ ଭକ୍ତି ଗୀତ, 6:15ରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 7:00ରେ ପ୍ରଚାରିତ ହେବା ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳି ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ସାଉନାଚରଣ ହାସ୍ତା ଏବଂ ସାଥୀ। 7:30ରେ ଚାଷବାସ, ପରେ ରାତି 8:00ରେ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। ରାତି 8:30ରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 8:40ରେ ପ୍ରଚାର କରିବୁ ଗୀତ ଅତୀତ କାର୍ଯ୍ୟକ୍ରମ। 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିବ। 2026 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ନୂତନ ବିଲ୍ରେ ଥିବା ଆଇନଗତ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ଜଳମାର୍ଗ 5ରେ ଆସନ୍ତା 2032 ମସିହା ସୁଦ୍ଧା ତାଳଚେରରୁ ପାରାଦୀପ ଓ ଧାମରାକୁ ଜଳପଥ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ 332 କିଲୋମିଟର ଜଳମାର୍ଗ ରହିଛି। ସରକାରୀ ମଞ୍ଜୁରୀ ମିଳିବା ପରେ ଏହା କାର୍ଯ୍ୟ ଆରମ୍ଭ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଆଜି ଅପରାହ୍ନ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସର୍ବାଧିକ 246.6 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସକାଳ 6ଟାରେ ଜଳସ୍ତର 20.32 ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ ହେଉଛି 8.33 ମିଟର। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଏବଂ ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ

0: କହିଛନ୍ତି। ବନ୍ୟା ପ୍ରଭାବିତ ତିନୋଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ପାଇଁ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ରାଷ୍ଟ୍ରପତି ଆସନ୍ତା 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ଏବଂ 5 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ରେଳଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଶ୍ରୀମତୀ ଗର୍ଗ କହିଛନ୍ତି। ଜାତୀୟ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦେବେନ୍ଦ୍ର ସିଂ ଧାପୁଲା କଟକ ଗସ୍ତରେ ଆସି ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗରିମା ଯୋଜନାର କାର୍ଯ୍ୟାନ୍ୱୟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ବ୍ୟବହାର ଏବଂ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲାରେ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉଦ୍ୟୋଗ ବିଭାଗର କମିଶନର ମହମ୍ମଦ ସାଦିକ୍ ଆଲାମ ଏସ୍ଆଇଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ସୁରକ୍ଷା ସଶକ୍ତିକରଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ସାହସ, ସମ୍ମାନର ସହ ସମାଜରେ ଆଗକୁ ବଢ଼ିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଷାଗ୍ରନ୍ଥର ପରମ୍ପରା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁଙ୍କ ସମେତ ବହୁ ସାହିତ୍ୟିକ ଯୋଗଦେଇ ବିବିଧ ଭାଷାଭିତ୍ତିକ କୋଷାଗ୍ରନ୍ଥ ପ୍ରଣୟନ କରାଗଲେ ଭାଷା କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଘ୍ରମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନ 69 କେଜି ବର୍ଗରେ ଭାରତର ହରଜିନ୍ଦର କୌର ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଭେଲୁରୀ ଅଜୟ ବାବୁ 79 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂ ପ୍ରତିଯୋଗିତାର 55 କେଜି ବର୍ଗରେ ପ୍ରୀତି ପାୱାର ଓ ପ୍ରିୟା ଘଙ୍ଗା ସେମିଫାଇନାଲରେ ପ୍ରବେଶ କରି ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଡାକ୍ତର ଅଶ୍ରୁମୋଚନ ସାହୁ।
2: ବର୍ତ୍ତମାନ ଆମ ଦେଶରେ କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଏକ ସାଧାରଣ ଘଟଣାରେ ପରିଣତ ହେବାକୁ ଲାଗିଲାଣି। ଇଣ୍ଡିଆନ୍ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋଙ୍କ ଅନୁଯାୟୀ 200ରୁ 300 କିଶୋର ଓ ଯୁବଗୋଷ୍ଠୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। ବିଗତ ଦିନ ଓ ବର୍ତ୍ତମାନ ସମୟର ପରିସଂଖ୍ୟାନକୁ ହିସାବ ନେଲେ ଏହି ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆହୁରି ଆଶ୍ଚର୍ଯ୍ୟ କଥା ଯେ 15ରୁ 30 ବର୍ଷ କିଶୋର ଓ ଯୁବପିଢ଼ି ମଧ୍ୟରେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ଭାରତ ଅଗ୍ରଣୀ। ବର୍ତ୍ତମାନ ଆମ ଦେଶରେ ଶିକ୍ଷିତମାନଙ୍କ ସଂଖ୍ୟା ଯେତେ ବଢ଼ି ଚାଲିଛି, ଆତ୍ମହତ୍ୟା ଜନିତ ମୃତ୍ୟୁର ହାର ମଧ୍ୟ ସେହି ପରିମାଣରେ ବଢ଼ି ବଢ଼ି ଚାଲିଛି। ଶିକ୍ଷିତ ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନେ ଗୋଟିଏ ଅବାସ୍ତବ ଓ ଅପ୍ରାକୃତିକ ଦୁନିଆରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ମାନସିକ ରୋଗ। ଅଜ୍ଞତା ଓ ସଚେତନତା ଅଭାବରୁ ଯୁବପିଢ଼ି ମାନସିକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଜାଣିପାରନ୍ତି ନାହିଁ। ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରୁଥିବା କିଛି ମୁଖ୍ୟ ମାନସିକ ରୋଗ ଓ ସେଗୁଡ଼ିକର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ମନ ଖରାପ ଲାଗିବା, କିଛି କରିବା ପାଇଁ ଇଚ୍ଛା ନହେବା, କ୍ଷୁଧା ଓ ନିଦ୍ରା ନହେବା, ନିଶା ସେବନ ପ୍ରତି ଆକର୍ଷିତ ହେବା, ସ୍ମରଣ ଶକ୍ତି କମିଯିବା, ଚିଡ଼ଚିଡ଼ ହେବା, ବାରମ୍ବାର ଗୋଟିଏ ଚିତ୍ର ବା କଥା ମନକୁ ଆସିବା। ଆଉ ଗୋଟିଏ ରୋଗ ହେଲା ଉତ୍କଣ୍ଠା ରୋଗ ବା ଆଙ୍ଗଜାଇଟି ଡିଜର୍ଡର୍। ଏହି ରୋଗର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଛୋଟ ଛୋଟ କଥାରେ ବ୍ୟସ୍ତ ବ୍ୟବହୃତ ହେବା, ହଠାତ୍ ଅଣନିଶ୍ୱାସ ହୋଇ ପଡ଼ିବା, ଛାତି ଧଡ଼ଧଡ଼ ହୋଇ ମରିଯିବାର ଭୟ ହେବା, ଅହେତୁକ ଭୟ ଲାଗିବା ଇତ୍ୟାଦି। ପୁଣି ସିଜୋଫ୍ରେନିଆ, ଏହା ଏକ ଗୁରୁତର ମାନସିକ ରୋଗ। ସବୁ କଥାରେ ସନ୍ଦେହ କରିବା, ଚରିତ୍ର ଉପରେ ସନ୍ଦେହ ଜାତ ହେବା, ମନେ ମନେ କଥା

0: ଶୂନ୍ୟରୁ କଥା ଶୁଣିବା, ଗୁମସୁମ ହୋଇ ବସି ରହିବା, ହଠାତ୍ ରାଗିଯିବା, ଅବାନ୍ତର ଯୁକ୍ତି କରିବା ଆଦି ଲକ୍ଷଣ ସିଜୋଫ୍ରିନିଆ ରୋଗରେ ପୀଡ଼ିତଙ୍କଠାରେ ଦେଖାଯାଏ। ଆଉ ଗୋଟିଏ ରୋଗ ହେଲା ଉନ୍ମାଦ ରୋଗ ବା ମାନିଆ। ଏହାର ଲକ୍ଷଣଗୁଡ଼ିକ ହେଲା ଅତି ଫୁର୍ତ୍ତି ହେବା, ବେଶୀ କଥା ହେବା, ନିଜକୁ ବହୁତ ବଡ଼ ବୋଲି ଭାବିବା, ଅଯଥା ଗଣ୍ଡଗୋଳ କରିବା, ଅଧିକ ଯୁକ୍ତିତର୍କ କରିବା ଓ କଥା କଥାରେ ନିଜକୁ ଆଘାତ କରିବା। ମନେ ରଖନ୍ତୁ, ଆତ୍ମହତ୍ୟା ଧମକକୁ ସାଧାରଣ ଧମକ ଭାବେ ଉପେକ୍ଷା କରିବା ଅନୁଚିତ। ଆମେ ମନେ ରଖିବା ଆବଶ୍ୟକ ଯେ ଏହା ବ୍ୟକ୍ତିର ସାହାଯ୍ୟ ପାଇଁ ଏକ ବ୍ୟାକୁଳ ନିବେଦନ। ବହୁ ସମୟରେ ଏପରି ବ୍ୟକ୍ତିମାନେ ବିଭିନ୍ନ ବ୍ୟକ୍ତିଗତ କାରଣରୁ ନିଜ ସମସ୍ୟା ଅନ୍ୟମାନଙ୍କ ଆଗରେ ସାମାଜିକ ଅପଯଶ ଭୟରେ ପ୍ରକାଶ କରିପାରନ୍ତି ନାହିଁ। ସେ ସମୟରେ ସେମାନଙ୍କ ହାବଭାବରୁ ରୋଗର ଲକ୍ଷଣ ଚିହ୍ନଟ କରିବା ଦରକାର ଏବଂ ସବୁ ସମସ୍ୟାର ବିକଳ୍ପ ସମାଧାନ ରହିଛି ବୋଲି ତାଙ୍କୁ ଜଣାଇବା ଉଚିତ। ଏ କ୍ଷେତ୍ରରେ ରୋଗୀର ପରିବାରର ସଦସ୍ୟ ଏବଂ ସାଙ୍ଗସାଥିମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆତ୍ମହତ୍ୟା ସମ୍ବନ୍ଧରେ ସାଧାରଣରେ ଅନେକ ଭ୍ରମଧାରଣା ରହିଛି। ଅନେକ ଭାବନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି କୌଣସି ପୂର୍ବ ସୂଚନା ଦିଏ ନାହିଁ। ଏହା ଭୁଲ। ପ୍ରକୃତରେ ଶତକଡ଼ା 90% ଲୋକ ଆତ୍ମହତ୍ୟା ପୂର୍ବରୁ କିଛି ନା କିଛି ସୂଚନା ଛାଡ଼ି ଯାଇଥାନ୍ତି। ନିଜ ଆତ୍ମୀୟ ଅବା ବିଶ୍ୱାସଯୋଗ୍ୟ ବନ୍ଧୁଙ୍କ ପାଖରେ ନିଜ ମାନସିକ ଚାପ ବିଷୟରେ ପ୍ରକାଶ କରିଥାନ୍ତି। କେତେକ ନିଜ ଉପାର୍ଜିତ ଅର୍ଥକୁ ଅପ୍ରତ୍ୟାଶିତ ଭାବେ ଦାନ କରିବା ଆରମ୍ଭ କରିଦେଇଥାନ୍ତି। ବାରମ୍ବାର ଧମକ ଦେଉଥିବା ବ୍ୟକ୍ତି କେବେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି ଯେଉଁ ଧାରଣା ଅଛି ସେସବୁ କ୍ଷେତ୍ରରେ ଠିକ୍ ନୁହେଁ। ଭୁଲ କାରଣରୁ ଶତକଡ଼ା 40-50% ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଲୋକେ ବାସ୍ତବରେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ରହିଛି। ଆତ୍ମହତ୍ୟା ପ୍ରବଣତାର ପ୍ରତିକାର କ୍ଷେତ୍ରରେ ସହାୟକ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଥିବା ଜୀବନ କୌଶଳ ଶିକ୍ଷା ନିଶ୍ଚିତ ରୂପେ ସହାୟକ। ତେବେ ସବୁ ପରିସ୍ଥିତିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମୀଚୀନ। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଦୁଃଖ ଯେତେ ବି ଅଧିକା ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ। ସବୁ ସମସ୍ୟାର ସମାଧାନ ରହିଛି। ଆତ୍ମହତ୍ୟା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଥିଲେ ଡାକ୍ତର ଅଶ୍ରୁମୋଚନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 meter ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଡକ୍ଟର ସିଂ କହିଛନ୍ତି ପ୍ରଶ୍ନପତ୍ର ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଇନଗତ ଢାଞ୍ଚାକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10,00,000 ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ। ପୁଲିସ୍ ଷ୍ଟେସନରେ ସୂଚନା ପଞ୍ଜିକୃତ ହେବା ତାରିଖରୁ 2 ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ବିଲ୍ରେ

ବାର୍ତ୍ତା ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ତେଜସ୍ୱୀ ସୂର୍ଯ୍ୟ, ଏଆଇଟିସିର ଅଭିଷେକ ବାନାର୍ଜୀ, ଟିଡିପିର ଲାବୁ ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେନାର ଡକ୍ଟର ଶ୍ରୀକାନ୍ତ ସିନ୍ଧେ, ଡିଏମ୍କେର ଦୟାନିଧି ମାରନ, ଏନ୍ସିପି ସପାର ସୁପ୍ରିୟା ସୁଲେଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତକାଲି ଆଲୋଚନା ଅସମ୍ପୂର୍ଣ୍ଣ ରହିଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଆଜି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବସ୍ତରୀୟ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ, ବାଣିଜ୍ୟ ଏବଂ ଶିଳ୍ପ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଆଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ନେଇ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏଥିପାଇଁ ମିଳିତ ଦଳ ଗଠନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନାଗରିକ କୈନ୍ଦ୍ରିକ ଶାସନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ନିଷ୍ପତ୍ତି ଲୋକକଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଉଚିତ। ଏଥିସହ ଦେଶର ଭିତ୍ତିଭୂମି ବିକାଶ, କ୍ଷେତ୍ରର ନିବେଶକ ତଥା ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଘରୋଇ ଦକ୍ଷତା ନିର୍ମାଣକୁ ସମାନ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବିଭାଗର ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସନ୍ଥ ଶିରୋମଣି ଗୁରୁ ରବିଦାସ ମହାରାଜଙ୍କ 650ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୂର୍ଣ୍ଣିମା ସହିତ ଦେଶବ୍ୟାପୀ ଶ୍ରୀ ଗୁରୁ ରବିଦାସ ମହାରାଜ ସମ୍ପ୍ରସ୍ତ ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ। ବାରାଣସୀର ଶିର ଗୋବର୍ଦ୍ଧନପୁର ସ୍ଥିତ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ସେହି ସ୍ଥାନ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଥ ରବିଦାସଙ୍କ ପବିତ୍ର ଜନ୍ମସ୍ଥାନରୁ 131 ମାଟି କଳସ ଉତ୍ତରପ୍ରଦେଶ ଏବଂ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ଏଥିରେ ପ୍ରାୟ 25,000 ଅଂଶଗ୍ରହଣକାରୀଙ୍କୁ ନେଇ ଏକ ସମ୍ରସ୍ତ ସଂକଳ୍ପ ସଭାର ଆୟୋଜନ କରାଯାଉଛି। ପ୍ରଶ୍ନପତ୍ର ପ୍ରଘଟ ନେଇ ଅନୁଷ୍ଠିତ ପ୍ରତିବାଦରେ ଅଂଶଗ୍ରହଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ଅପରାଧିକ ରେକର୍ଡ ଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଏ ସଂକ୍ରାନ୍ତ ପ୍ରତିବାଦରେ ଜଡ଼ିତ 16 ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟିକ ଜାହାଜଗୁଡ଼ିକରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ବିଶ୍ୱ ଜାହାଜ ଚଳାଚଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ସୋନୱାଲ ଏହି ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ରହିଥିବା ସୁରକ୍ଷା ପରିସ୍ଥିତି, ସାମୁଦ୍ରିକ ବିକାଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାବିକଙ୍କୁ ସହାୟତା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ସୋନୱାଲଙ୍କୁ ବୈଠକରେ ସୂଚନା ପ୍ରଦାନ କରାଯାଇଛି। ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖି ନାବିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। ନାବିକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ବୈଠକରେ ସୋନୱାଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ପ୍ରତିନିଧି ଏବଂ ଓମାନ, ସାଉଦି ଆରବ, ଇରାନ, ରୁଷ, ୟୁକ୍ରେନ୍ ସମେତ ବିଭିନ୍ନ ଦେଶର କାର୍ଯ୍ୟରତ ଭାରତୀୟ ମିଶନଗୁଡ଼ିକର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ନାବିକଙ୍କ ଅଭିଯୋଗ ଏବଂ ସହାୟତା ପ୍ରଦାନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସୂଚନା ଆଦାନ ପ୍ରଦାନ, ଅଭିଯୋଗ ସମାଧାନ ଏବଂ ହେଲ୍ପଲାଇନ୍ ନମ୍ଘର ମାଧ୍ୟମରେ ଅହରାତ୍ର ସେବା ପ୍ରଦାନ କରାଯାଉଛି ବୋଲି ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ନାବିକ ଯୋଗାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିମ୍କୋ ଆଇସିଏସ୍ ନାବିକ ମାନବ ସମ୍ବଳ ରିପୋର୍ଟ 2026 ଅନୁଯାୟୀ ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ଭାରତର ମାନବ ସମ୍ବଳ 12.16% ରହିଛି। ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ପ୍ରାୟ 311,936 ଭାରତୀୟ ସାମୁଦ୍ରିକ ବୃତ୍ତିଧାରୀ କାର୍ଯ୍ୟ କରୁଛନ୍ତି। ସାମୁଦ୍ରିକ କ୍ଷେତ୍ର ଇତିହାସରେ ଭାରତର ଏହା ବ୍ୟାପକ ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 75 ବୃଦ୍ଧି ପାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଶିବସାଗର ଜିଲ୍ଲାରେ ଗତକାଲି ଆଉ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଉପର ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବନ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଏବଂ ଅତିରିକ୍ତ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବାସଗୃହ, ପଶୁପାଳନ, ମତ୍ସ୍ୟଚାଷ ଏବଂ ଫସଲ କ୍ଷୟକ୍ଷତିର ଆକଳନ ଆସନ୍ତା 3 ତାରିଖରୁ ଆରମ୍ଭ ହେବ। ଏହି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ 2 ଦିନ ମଧ୍ୟରେ 30 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ମିଳିତ ଆୱାମୀ କାର୍ଯ୍ୟକମିଟି ଦେଇଥିବା ସୂଚନା ଅନୁଯାୟୀ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନା ଗୁଳିମାଡ଼ କରିବାରୁ ସୋମବାର ଦିନ 25 ଏବଂ ଗତକାଲି ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବହୁଦିନ ଧରି ସେଠାରେ ପ୍ରତିବାଦ ଜାରି ରହିଥିବା କମିଟି ସୂଚନା ଦେଇଛି। ଏପରିକି ସେଠାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ଯୋଗାଯୋଗ ବ୍ୟବସ୍ଥାରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ ସେନାର ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟ ଉପରେ ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ଆହ୍ୱାନ କରାଯାଇଛି। ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଗଣମାଧ୍ୟମ ସ୍ୱାଧୀନ ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗ 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବରୀ ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ ଦୌଡ଼କୁଦ ଖେଳାଳି ହୋଇଛନ୍ତି। ମହିଳା 69 କିଲୋ ଭାରୋତ୍ତୋଳନ ବର୍ଗରେ ହରଜିନ୍ଦର କୌର ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ତାଲିକା 12କୁ ବୃଦ୍ଧି ପାଇଛି। ଏଥିରେ 2ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳିଆଖଳା କାର୍ଯ୍ୟକ୍ରମ ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା।

ସାନ୍ତାଳିଆଖଳା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗାଇଛନ୍ତି ଅବନୀ ରଞ୍ଜନଙ୍କ ରଚନାରୁ।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନା ଅଶୋକ କୁମାର ଦତ୍ତ।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦା, ହ୍ୟାଲୋ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ। ଆଉ କେମିତି ଅଛନ୍ତି ଆଜ୍ଞା?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି କହିଦିଅନ୍ତୁ ପ୍ରଥମେ।
1: ମୁଁ ମଧ୍ୟ ଭଲ ଅଛି ଆଜ୍ଞା।
0: ଆପଣଙ୍କର ରଥଯାତ୍ରା ବାହୁଡା ଯାତ୍ରା ସରିଲା, କିନ୍ତୁ ବାହୁଡା ଯାତ୍ରାରେ ଆଉ ରଥଯାତ୍ରାରେ ଆପଣ ଭାଗ ନେଇଥିଲେ ନା ନାହିଁ? ରଥ ଟଣାଟଣି ଆଉ ସେମିତି କିଛି କରିନାହାନ୍ତି? ପବିତ୍ର ରଥଯାତ୍ରା ବାହୁଡା ଯାତ୍ରା ଉପଲକ୍ଷେ ଆମେ ମଧ୍ୟ ଗୋଟେ ଗୀତ ଯଦି ଆପଣ ଅନୁରୋଧ କରନ୍ତି ଶୁଣିନେବା, ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ଶୁଣେଇବା। ଭକ୍ତଶାଳବ ଚଳଚ୍ଚିତ୍ର, ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆପଣଙ୍କୁ ସାର୍, ଆମର ମନୋଜ ପଟେଲ, ତମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୋନା ପଣ୍ଡା, କରଣ ସାନି ସାହୁ, ମାଗୁ ପାତ୍ର, ଜଗନ କୁମାର ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଜୟ ସୀତାରାମ, ଆଉ ପଞ୍ଚାନନ ପଞ୍ଚବିହା, ଯଶୋବନ୍ତ ପାଇ।
0: ଚିତ୍ରସେନ ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ, ରହିଲି, ନମସ୍କାର।

କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।

0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି?
1: କରିବା ଆପଣଙ୍କୁ, ତାପରେ ଆମର ଅଛନ୍ତି ରବୀନ୍ଦ୍ରନାଥ ମେହେର, ମୁରଲୀଧର ମେହେର, ଲକ୍ଷ୍ମୀନାରାୟଣ ବାଘ, ଜୟପୁରର ପଙ୍କଜ ମିଶ୍ର, ମୁନା ପଣ୍ଡା ଜଗତସିଂହପୁରର, ଆଉ ସୁବଲ କୁମାର ସାହୁ, ରାଧାକାନ୍ତ ଭୋଇ, କର୍ମଚାନୀ ସାହୁ, ଆଉ ଅଛନ୍ତି ବହୁତ ଶ୍ରୋତା, ବାରିପଦାର ଯେତେ ଶ୍ରୋତା ଭାଇ ଭଉଣୀ, ଆଉ ସମସ୍ତଙ୍କୁ ଆଜ୍ଞା ଏ ଭକ୍ତି ଗୀତଟା ଦେଇପାରିବେ।
0: ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
1: ଆଜ୍ଞା, ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର।

0: हॅलो,
1: नमस्कार.
0: नमस्कार.
1: ମୁଁ କହୁଥିଲି ରେଡିଓ ନଗର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ.
0: ଆଚ୍ଛା ଭାଇ, କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ ଅଛି. ଆଜ୍ଞା, ବର୍ଷା ତ ହଉଛି ଆଉ ବର୍ତ୍ତମାନ ମୋତେ ବେପାର ବନ୍ଦ ଅଛି. ଆଇସ୍କ୍ରିମ ଖୁସିରେ ଅଛି.
0: ବର୍ତ୍ତମାନ ତ ରଥଯାତ୍ରାର ମାହୋଲ, ଏଇ ସମୟରେ ଆପଣଙ୍କ ଅଞ୍ଚଳରେ କ'ଣ କେମିତି ଆଇସ୍କ୍ରିମ ବିକ୍ରି ହଉନି ସେମିତି, ମାନେ ପାଖାପାଖି କ'ଣ ରଥଯାତ୍ରା ହଉନି?
1: ଆମର ରଥଯାତ୍ରା ହଉଛି ବୁଗୁଡ଼ାରେ.
0: ବୁଗୁଡ଼ାରେ ହୁଏ?
1: ହଁ, ସେଠି ବଳଦେବ ଠାକୁର ଅଛନ୍ତି.
0: ଆଚ୍ଛା, ତେବେ ସେଇଠିକି ଆପଣ ଯାଆନ୍ତିନି?
1: ବର୍ଷା ତ ହଉଛି ପ୍ରବଳ, ବର୍ତ୍ତମାନ ବର୍ଷା ହଉଥିଲା.
0: ଆଚ୍ଛା,
1: ତେଣୁ ବର୍ଷା ଟିକେ ବାଧକ ସୃଷ୍ଟି କରୁଛି.
0: ଘରେ କ'ଣ କରୁଛନ୍ତି?
1: ଘରେ ତ କିଛି ନାହିଁ, ଘରେ ତ ବସୁଛି. ବର୍ଷା ତ ହଉଛି, ଘରେ ବସୁଛି. ବର୍ଷାଲେ ଗୋଟେ କ'ଣ ଦେଖିବା, କ'ଣ ଅଲଗା ସିରିଏସ୍ କରିବା.
0: ଆଚ୍ଛା, କୁହନ୍ତୁ ତେବେ କ'ଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ମତେ ଶୁଣେଇବେ ଦୁଇ ଅକ୍ଷ ସମାନ

ଏଇଠି ଶେଷ କରୁଛୁ ହେଲୋ ବାରିପଦ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225415। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225-4105। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

ଶୁଣୁଥିଲେ ହେଲୋ ବାରିପଦା କାର୍ଯ୍ୟକ୍ରମ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ବେନି ଦାଲ ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି ଗଜନୀ କଥାଚିତ୍ରର ଏହି ଗୀତଟି।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି ଶିଳ୍ପୀ ଅଭିମନ୍ୟୁ ବେହେରା ଏବଂ ସାଥୀ।

ଏଇଠି ଶେଷ କରୁଛୁ ଚହଲା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ଅଭିମନ୍ୟୁ ବେହେରା ଏବଂ ସାଥୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ନାରୀ ମହଲ।

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ସମସ୍ତେ ଚାହାନ୍ତି ଆକର୍ଷଣୀୟ ସୁନ୍ଦର ବ୍ୟକ୍ତିତ୍ୱ, ସେଥିପାଇଁ ନିଜର ଚାଲି ଚଳନ ବ୍ୟବହାର ପ୍ରତି ଦୃଷ୍ଟି ରଖନ୍ତି। ତେବେ ବ୍ୟକ୍ତିକୁ ସୁନ୍ଦର ଆକର୍ଷଣୀୟ କରିବାରେ ପୋଷାକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ୟକ୍ତିର ଶାରୀରିକ ଗଠନ, ରଙ୍ଗ, ତାର ବୃତ୍ତି ଏବଂ ସେ କେଉଁ ପରିବେଶରେ କ'ଣ ପିନ୍ଧିବା ଦରକାର ସେ ଦିଗଟି ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ଏସବୁକୁ ଧ୍ୟାନ ଦେଇ ପୋଷାକ ତିଆରି କରାଯାଉଛି। ଅନେକ ଏହାକୁ ବୃତ୍ତି ରୂପେ ଆପଣେଇ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିଛନ୍ତି। ଖାଲି ସେତିକି ନୁହେଁ, ଏହା ପାଇଁ ବିଶେଷ ପାଠ୍ୟକ୍ରମ ମଧ୍ୟ ରହିଛି ଯେଉଁଥିରେ ଅନେକ ବିଷୟରେ ଶିକ୍ଷା ଦିଆଯାଉଛି। ଆମର ଆଜିର ଅତିଥି ସିପ୍ରା ପ୍ରିୟଦର୍ଶିନୀ ପଣ୍ଡା ଜଣେ ଫ୍ୟାସନ ଡିଜାଇନର ବା ଡ୍ରେସ୍ ଡିଜାଇନର। ତେବେ ଆସନ୍ତୁ ତାଙ୍କ କାମ ବିଷୟରେ କିଛି ଜାଣିବାକୁ ପ୍ରୟାସ କରିବା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା, ନମସ୍କାର।
1: ନମସ୍କାର।
0: ଆପଣ ଜଣେ ଫ୍ୟାସନ ଡିଜାଇନର, ତେବେ କେମିତି ଏ କ୍ଷେତ୍ରକୁ ଆପଣ ଆସିଲେ, କାହିଁକି ଆସିଲେ?
1: ମୁଁ ଯେତେବେଳେ ଛୋଟ ଥିଲି, ମୋର ଘରେ ବି ମେସିନ୍ ଥିଲା, ଆଉ ମୋର ପିଉସୀ ନାନୀ ମାନେ ବି ସିଲେଇ କରୁଥିଲେ। ଯେତେବେଳେ ମୁଁ 9th-10thରେ ପାଠ ପଢିଲି, ତ ମୋର ଟିକେ ସେଇ ପ୍ରତି ମୁଁ ଆକୃଷ୍ଟ ହେଲି କି ମୁଁ ନିଜେ କେମିତି ସେମାନଙ୍କ ଭଳିଆ ଡ୍ରେସ୍ ବନେଇ ପାରିବି। ତ ସେଥିପାଇଁ ମୁଁ ତାଙ୍କଠାରୁ ନର୍ମାଲି ଯେମିତି ସେମାନେ ଶିଖୁଥିଲେ, ପାଠପଢା ସମୟରେ ତ ଏତେ ଟାଇମ୍ ଦେଇ ହେବନି, ନର୍ମାଲ ମୁଁ ସେମାନଙ୍କଠାରୁ ମେଜରମେଣ୍ଟ ଦେଖିକି ତାଙ୍କ ସହିତ ଧୀରେ ଧୀରେ ମୁଁ ବନେଇବା ଶିଖିଲି। ତା ସହିତ ସେମାନେ ଯେତେବେଳେ ବାହା ହେଇସାରିଲା ପରେ, ମୁଁ ଯେତେବେଳେ +2, +3 ପଢିଲି, ସେତେବେଳେ ମୋ ଆଇଡିଆ ଖର୍ଚ୍ଚ କରିକି ନିଜ ପାଇଁକି ମୁଁ ନିଜେ ବନେଇବା ଚେଷ୍ଟା କଲି। ତ ଭଲ ବି ହେଲା, ମୋର ବି ଇଣ୍ଟରେଷ୍ଟ ହେଲା। ତାପରେ ଯେତେବେଳେ ମୋର ପାଠପଢା ସରିଗଲା, ମୁଁ ଭୁବନେଶ୍ୱରରେ ଆସିକି ପାଠ ପଢିଲି, ତ ବ୍ରେକ୍ ହେଇଗଲା, ମୁଁ ଆଉ ଟାଇମ୍ ଦେଇପାରିଲିନି। ମନ ଭିତରେ କିନ୍ତୁ ଥିଲା, ଆଉ ସେତେବେଳେ ବି ମୁଁ ଫ୍ୟାସନ୍ ଡିଜାଇନିଂ କୋର୍ସ କରିବା ପାଇଁ ବି ବହୁତ ଆଗ୍ରହ ଥିଲି। ଆମର NFT ଯୋଉ ଡିଜାଇନିଂ କରାଯାଏ ସେଠି ବି ବୁଝିଥିଲି, କିନ୍ତୁ ସେତେବେଳେ ତାର ଇୟରଲି ଯୋଉ କୋର୍ସ ତ 2 lakh ଥିଲା। ତ ସେତେବେଳେ ମାନେ ଆମ ଫ୍ୟାମିଲିରେ 2 ଭଉଣୀ ଯେତେବେଳେ ଆମେ ପାଠ ପଢୁଥିଲୁ, ତ 2 lakh ଦେବା ସମ୍ଭବପର ନଥିଲା ଇୟରଲି। ସେଥିପାଇଁ ଆଉ ଯେମିତି କହିଲି, ନାଇଁ ପଛରେ ଯେତେବେଳେ ସୁବିଧା ହବ ମୁଁ ନିଜେ ନିଜେ ଶିଖିବି। ଏମିତି ବି ମୋର ବାହାଘର ହେଇଗଲା, ମୋର ପୁଅ ବି ହେଇଗଲା, ପୁଅ ହେଇସାରିଲା ପରେ ଯେତେବେଳେ 5-6 months ମୋ ବାପାଙ୍କ ପାଖରେ ରହିଲେ, ଯାଇକି ମା ପାଖରେ, ତ ମୋ ମା ଆଉ ମୋ ଭଉଣୀ ମତେ ବହୁତ ଏନକରେଜ୍ କଲେ, ମାନେ ଯାହା ହେଲେ କିଛି କରେ। ମୁଁ ସେତେବେଳେ ଜବ୍ କରୁଥିଲି, ପୁଅ ପାଇଁ ଜବ୍ଟାକୁ ମତେ ଛାଡ଼ିବାକୁ ପଡ଼ିଲା ତା କେୟାର ନେବା ପାଇଁ। ସେଇ 5-6 months ଭିତରେ ମୁଁ ଚେଷ୍ଟା କଲି କି ମୁଁ କେମିତି ଏଇ ଜିନିଷଟା ଶିଖିବି, ମୋ ଭଉଣୀ କପଡ଼ା ଆଣିକି ଦେବ, ତୁ ବନେଇବୁ, ମୁଁ ପିନ୍ଧିବି। ମୁଁ ଆଉ ଥରେ ପୁଣି ପ୍ରୟାସ କଲି ଯେ ମୁଁ ବନେଇବି ବୋଲି। 6-7 months ଭିତରେ ମୁଁ ପୁଣି ବି ବନେଇବା ଷ୍ଟାର୍ଟ କଲି, ଆଉ ପାଖରେ ବି ଦେଖିଲି କୋଉଠି ସେମିତି ମତେ କିଏ ଶିକ୍ଷା ଦେଇପାରିବ ସିଲେଇ ଶିକ୍ଷା। 2 ଜାଗା ଗଲି, କିନ୍ତୁ ମତେ କାଇଁ ଠିକ ଲାଗିଲାନି ମାନେ ତାଙ୍କ ସିଲେଇ। ତ ମୁଁ ତାପରେ ମୋର ଶାଶୁଘର କଟକ, ମୁଁ କଟକ ଆସିଲା ପରେ ମୋ ପୁଅ ଯେତେବେଳେ 3 ବର୍ଷର ହେଇଗଲା, ଯେତେବେଳେ ମୁଁ ଛାଡ଼ିକି 2 ଘଣ୍ଟା ତାକୁ ବାହାରକୁ ଯାଇପାରିବି, ତାପରେ ମୁଁ ଯାଇକି ଗୋଟେ ଘରୋଇ ମ୍ୟାଡାମଙ୍କ ପାଖରେ ଶିକ୍ଷା ନେଲି। 8-9 months ମୁଁ ଶିକ୍ଷା ନେଇସାରିଲା ପରେ ମୁଁ ଜାଣିଗଲି ଯେ ମେଜରମେଣ୍ଟ ମୁଁ ନିଜେ ବନେଇ ପାରିବି। ସେଠୁ ତାପରେ ଛାଡ଼ିଲି। ତାପରେ ଆମ ଗଭର୍ଣ୍ଣମେଣ୍ଟର ଜନଶିକ୍ଷା ସଂସ୍ଥାନରେ ଜଣେ ମ୍ୟାଡାମ ଥିଲେ, ତାଙ୍କ ଥ୍ରୁରେ ମୁଁ ସେଇଠି ଯାଇକି 1 year ଗୋଟେ ଡିଜାଇନିଂ କୋର୍ସ କଲି।
0: ଆଚ୍ଛା।
1: ଆଉ ସେଇ ଯୋଉ ଡିଜାଇନିଂ କୋର୍ସଟା ମତେ ବହୁତ କିଛି ଶିଖେଇଲା ସେଠି, ମାନେ ବହୁତ ସାରା ଡିଜାଇନ୍ ବି ଶିଖିପାରିଲି, ଆଉ ସେଠିକାର ମ୍ୟାଡାମ ମାନେ ବି ବହୁତ କୋପରେଟିଭ ଥିଲେ, ଆମକୁ ବି ବହୁତ ବଢିଆ ସେ ଶିଖେଇଲେ। ତାପରେ ଗୋଟେ ବର୍ଷ ହେଇସାରିଲା ପରେ ମୁଁ ଜାଣିଲି କି ହଁ, ମୁଁ ବହୁତ କିଛି କରିପାରିବି ବୋଲି। ଆଉ ସେମାନେ ବି ତାଙ୍କର ଆନୁଆଲ ଫଙ୍କସନ ଯେତେବେଳେ ଗୋଟେ ହେଇଥିଲା, ସେମାନେ ବି ମତେ ସେଠି ଆୱାର୍ଡ କରିଥିଲେ। ତାପରେ ମୋର ଘରେ ଯଦି ମୋର ସ୍ୱାମୀ ଆଉ ଶାଶୁ ବି ମତେ ବହୁତ ଏଥିରେ

0: ଆଗକୁ ନେବା ପାଇଁ ବି ମତେ ବହୁତ ଚେଷ୍ଟା କରୁଛି।
1: ଆପଣ ସେ ଯୋଉ ଜନଶିକ୍ଷା ସଂସ୍ଥାନରେ ଯାଇକିରି ଗୋଟେ ପାଠ୍ୟକ୍ରମ କଲେ ବା କୋର୍ସ କଲେ, ସେଥିରେ କଣ ସବୁ ଆପଣ ଶିଖିଲେ?
0: ସେଥିରେ ଖାଲି ମତେ ଡିଜାଇନ୍ ଶିଖା ହେଇଥିଲା, ବେସିକ ଖାଲି କହିଦିଅନ୍ତି ମ୍ୟାଡାମ ମାନେ ପଚାରିଲେ, କିନ୍ତୁ ଡିଜାଇନଟା 20-30 କଣ ଏମିତି ସବୁ ପ୍ରକାର ବ୍ଲାଉଜ ହେଲା, ଫ୍ରକ ହେଲା, ସାଲୱାର ସୁଟ ହେଲା, ପ୍ୟାଣ୍ଟ ହେଲା, ଫର୍ମାଲ ପ୍ୟାଣ୍ଟ, ଲେହେଙ୍ଗା, ତା ସହିତ ମାନେ ଏଇସବୁ ଜିନିଷ ଏବେକା ଡିଜାଇନ ଯାହା ଚାଲୁଛି ସବୁଯାକ ଶିଖା ହେଇଥିଲା ସେଥିରେ, ସବୁଗୁଡ଼ା ଡିଜାଇନ ଶିଖା ହେଇଥିଲା। ବାକି ଆମେ ତ ନର୍ମାଲ କୋର୍ସ ଜାଣିଥିଲୁ, ଆଉ ସେମାନେ ବି ଆମକୁ ଷ୍ଟାର୍ଟିଂ ସେଟିଂ କହିଦେଉଥିଲେ, ପଚାରିଲେ ବି କହିଦିଅନ୍ତି ଏଇଆ ହବ, ଯେହେତୁ ମୁଁ ଜାଣିଥିଲି ତ ମୁଁ ଜଲ୍ଦି ସେଟା କ୍ୟାଚଅପ୍ କରିନେଲି।
1: ଆଚ୍ଛା, ଏହା ଛଡ଼ା ବି ଆଉ କିଛି କୋର୍ସ କରିଛନ୍ତି ଏ ଦିଗରେ?
0: ଏବେ ତ ମୁଁ ଗୋଟେ ଅନଲାଇନ୍ରେ କରୁଛି 1 ଇୟର୍ ଡିଗ୍ରୀ କୋର୍ସଟା, ସେଇ ଯୋଉ ପାଠ୍ୟଟା ବି ଗଭର୍ଣ୍ଣମେଣ୍ଟ ସାର୍ଟିଫାଏଡ୍ ଅଛି ସେ ଏକାଡେମୀ ତାଙ୍କର, ଆଉ ତାଙ୍କର ବି ମୁଁ ରିଭ୍ୟୁ ଦେଖିନି ଅନଲାଇନ୍ରେ ବହୁତ ଭଲ ଅଛି, ସୋସିଆଲ ମିଡ଼ିଆରେ ବି ବହୁତ ଭଲ ଅଛି, ଆଉ ବହୁତ ଭଲ ସେମାନେ ଶିଖଉଛନ୍ତି, ଆଉ ସେମାନେ ଯୋଉ ସୋସିଆଲ ମିଡ଼ିଆରେ ରିଲ୍ସ ସବୁ ଛାଡୁଛନ୍ତି ମାନେ ଭିଡ଼ିଓ ଛାଡୁଛନ୍ତି, ତ ସେଥିରେ ବି ଦେଖିଲୁ ବହୁତ ଫିଟିଂ ଭଲ, ଫିନିସିଂ ବି ବହୁତ ଅଛି। ସେଥିରେ ଖାଲି ସିଲେଇ ନୁହଁ, ସିଲେଇ ସହିତ ଜଣେ କେମିତି ଗୋଟେ ବିଜନେସ୍ ଅପରେସନ୍ କରିପାରିବ, ନିଜେ ଶିଖିପାରିବ, କାହାକୁ ଶିକ୍ଷା ଦେଇପାରିବ, ଗୋଟେ ଇନଷ୍ଟିଚ୍ୟୁଟ୍ ବି ଖୋଲିପାରିବ, କେମିତି ତମେ ଆଗକୁ ବଢ଼ିବ, ସେଇ ହିସାବରେ 12 ସବଜେକ୍ଟ ଟୋଟାଲି ଆମର ସେଥିରେ ଶିଖା ହେଉଛି। ଏମ୍ବ୍ରଏଡୋରୀ ବି ଶିଖା ହେଉଛି, ତା ସହିତ ଡ୍ରେପିଂ ହେଲା, ତାପରେ ଷ୍ଟାଇଲିଂ ହେଲା, ମାନେ ଡ୍ରେସ୍ ବନେଇ ସାରିଲା ପରେ ଆପଣ କେମିତି ଷ୍ଟାଇଲିଂ କରିପାରିବେ, ତା ସହିତ ବିଜନେସ୍ କେମିତି ଭଲସେ ଅପରେସନ୍ କରିପାରିବେ, କୋଉ କୋଉ ଦିଗରେ ଆପଣ ଗଲେ ଆପଣଙ୍କର ବେଶୀ ଭଲ ବିଜନେସ୍ ହେଇପାରିବ, ତା ସହିତ ଏତେ ସାରା କରିକି ଆପଣ ଫ୍ୟାମିଲିକୁ କେମିତି ବାଲାନ୍ସ କରିବେ, ହାଉ ଟୁ ବାଲାନ୍ସ ଲାଇଫ ଉପରେ ବି ଗୋଟେ ସବଜେକ୍ଟ ବି ଅଛି, ଆପଣ କେମିତି ମେଣ୍ଟେନ୍ କରିପାରିବେ, ସବୁ କୁଲ୍ ରହିବେ, ମାଇଣ୍ଡ ଥଣ୍ଡା ରଖିବେ, ଏସବୁ ଉପରେ ବି ଆମର ପାଠ୍ୟକ୍ରମ ଅଛି, ଏବେ ବି ଶିଖା ହେଉଛି।
1: ଆପଣ ସେଇ ପାଠ୍ୟକ୍ରମଟି କରୁଛନ୍ତି, କେମିତି କରନ୍ତି?
0: ସେମାନେ ଅନଲାଇନ୍ କ୍ଲାସ୍ କରନ୍ତି, ମାନେ ଆମର ସିଡ୍ୟୁଲ୍ ଦେଇଦିଅନ୍ତି ଏଇ ଟାଇମ୍ରେ କ୍ଲାସ୍ ହବ, ଯଦିଓ ଆପଣ ଅନଲାଇନ୍ କ୍ଲାସ୍ ଆଟେଣ୍ଡ ନ କରିପାରନ୍ତି ତାହେଲେ ଆପଣ ଅନଲାଇନ୍ରେ ଯୋଉ ପାଠଟା ପଢାଇଥାଏ ଭିଡ଼ିଓ ସେମାନେ ପ୍ରୋଭାଇଡ୍ କରିଦିଅନ୍ତି, ଆଉ ସେ ଭିଡ଼ିଓର ଭ୍ୟାଲିଡିଟି ବି ଅଛି ଆପଣଙ୍କର, ଆଉ ଯିଏ ବି ଚାହିଁବ ପୁରା କୋର୍ସ ନ କରିବି ପାରିକି ନର୍ମାଲ ବ୍ଲାଉଜ କୋର୍ସଟେ ବି କମ୍ ଟଙ୍କାରେ ନେଇପାରିବ, ସାଲୱାର କୋର୍ସ ବି ନେଇପାରିବ, ସେମାନଙ୍କର ବି ଛୋଟ ଛୋଟ କୋର୍ସ ଆସୁଛି ସିଙ୍ଗିଲ ସିଙ୍ଗିଲ ଡିଜାଇନ୍ ବ୍ଲାଉଜ, ତାକୁ ବି ନେଇପାରିବ। ଏବେ ଯୋଉ ସୋସିଆଲ ମିଡ଼ିଆରେ ଏବେ ବହୁତ ସାରା ଅଛି, ଜଣେ ଚାହିଁଲେ ବହୁତ କିଛି କରିପାରିବ, ନିଜ ଘରେ ରହିକି କୌଣସି ଅଧିକା ଖର୍ଚ୍ଚ ନ କରିକି, ଯୋଉମାନଙ୍କର ଅସୁବିଧା ଅଛି କି ସେମାନେ ବାହାରକୁ ଯାଇପାରିବେନି, ଫ୍ୟାମିଲି ଅଛି, ସେମାନେ ଆଜିକାଲି ମାନେ ଅନଲାଇନ୍ କୋର୍ସ କରିପାରିବେ, ବହୁତ ବେଟର ଆଉ ବହୁତ ବେନିଫିଟ ବି।
1: ଆଚ୍ଛା, ଏଥିପାଇଁ କି କଣ କୋର୍ସ ଫି ରହିଛି?
0: 5,000 ଷ୍ଟାର୍ଟିଂ କରିକି 50,000 ଭିତରେ ଅଛି, ତା ଦେହରେ ବେଳେ ବେଳେ ତାଙ୍କର ଅଫର ଆସେ, ସେମାନେ ଅଫର ଦେଇକି 15% 20% ମାଇନସ୍ କରିଦିଅନ୍ତି, ଆପଣ 30,000-35,000 ବଢିଆ ସେ କୋର୍ସ ପାଇପାରିବେ, ଆଉ ସେମାନଙ୍କର ବର୍ଷକୁ ବର୍ଷ ଚେଞ୍ଜ ବି ହଉଛି, ନୂଆ ନୂଆ ଡିଜାଇନ୍ ବି ଶିଖଉଛନ୍ତି, ନୂଆ ନୂଆ ଶିକ୍ଷା ବି ଦଉଛନ୍ତି, ଚେଞ୍ଜ କରିକି ଯେମିତିକି ସମସ୍ତେ ଶିଖିପାରିବେ ଆଫୋର୍ଡେବୁଲ ପ୍ରାଇସ୍ରେ ସେମାନେ ପ୍ରୋଭାଇଡ୍ କରୁଛନ୍ତି। ଆଉ ଏଇ କୋର୍ସଟା ସାରିଲା ପରେ ସେମାନେ ତ ଏତିକି ନେବେ, ବାକି ଆପଣ ଯୋଉ ହିସାବରେ ଶିଖିବେ ପ୍ରାକ୍ଟିସ୍ କରିବେ ସେଇ ହିସାବରେ କପଡ଼ା କିଣିବେ, ଆପଣଙ୍କର ଜରୁରୀ ଜିନିଷପତ୍ର କିଣିବେ, ସେଇଟା ଆପଣଙ୍କର ଏକ୍ସଟ୍ରା ପଇସା ଲାଗିବ, ଯାହା ମାନେ ସେଇଟା ନିର୍ଭର କରେ ଆପଣ କୋଉ ହିସାବରେ କପଡ଼ା କିଣିବେ, କେତେ ଟଙ୍କାରେ କିଣିବେ।
1: ଆଜ୍ଞା, ଆପଣ ଏଇ ଯୋଉ ପାଠ୍ୟକ୍ରମଟି କରୁଛନ୍ତି ତା ଛଡ଼ା ଆଗରୁ ବି ଆପଣ ଏ ଦିଗରେ ପାଠ ପଢିଛନ୍ତି, ଶିକ୍ଷା ନେଇଛନ୍ତି, ତାଲିମ ନେଇଛନ୍ତି, ତେବେ ଆପଣ କଣ ସବୁ ଡିଜାଇନ୍ କରୁଛନ୍ତି?
0: ଯାହା ବି ଆପଣ ବର୍ତ୍ତମାନ ଦେଖିବେ ଏବେକା ଜେନେରେସନ ଯାହା ଚାହୁଁଛନ୍ତି ସବୁକିଛି ଡିଜାଇନ୍ ମୁଁ କରିପାରୁଛି। ବାକି ଆମ ପାଠ୍ୟକ୍ରମରେ ତ ବ୍ଲାଉଜ କଲର ପାଖରୁ ଆରମ୍ଭ କରିକି ଡିଜାଇନ ଡିଜାଇନ କଲର ଆସୁଛି, ସେଗୁଡ଼ା ଶିଖା ହବ, ସ୍ଲିଭ୍ସ ମାନେ ଯାହା ସବୁ ସେଗୁଡ଼ା ବି ଶିଖିପାରିବେ, ତାପରେ ନେକ୍ ଡିଜାଇନ୍, ସବୁ ଭେରାଇଟି ଡିଜାଇନ୍ ମାନେ ବେସିକ ଡିଜାଇନ୍ରୁ କିଛି ଶିଖିଦେବେ, ତାକୁ ରିଲେଟେଡ୍ କରିକି ଆପଣ ଅଧିକା ଶିଖିପାରିବେ। ତାପରେ ବ୍ଲାଉଜ ମାଷ୍ଟର କ୍ଲୋଥ୍ ବ୍ଲାଉଜରେ ମିନିମମ 25-30 ଆପଣ ଡିଜାଇନ୍ ଶିଖେଇବେ, ତା ସହିତ ଆପଣଙ୍କର ସ୍କର୍ଟ ଲେହେଙ୍ଗା କେତେ ପ୍ରକାର ଲେହେଙ୍ଗା ଅଛି, ଗ୍ୟାଦର ଲେହେଙ୍ଗା ଅଛି କି ପ୍ଲିଟେଡ୍ ଲେହେଙ୍ଗା ଅଛି, ଫିସ୍କଟ ଲେହେଙ୍ଗା ଅଛି, ବହୁତ ସାରା ଅଛି, ସବୁ ପ୍ରକାର ସେମାନେ ଶିଖଉଛନ୍ତି। ତା ସହିତ ଫ୍ରକ, ୱାନ୍ ପିସ୍, ଗାଉନ୍, ଏବେ ସବୁ ଯୋଉ ମଡର୍ନ ଏଥେନିକ ଯାହା ସବୁ ଟୋଟାଲ ଏବେକା ଜେନେରେସନ୍ ମାଇଣ୍ଡ ସେଟ୍ଅପ୍ରେ ଯାହା ସବୁ ଆଉଟଫିଟ୍ ସେମାନେ ସବୁ ଶିଖଉଛନ୍ତି।
1: ଆପଣ ତ ନିଜେ ତିଆରି କରୁଛନ୍ତି, ଆପଣଙ୍କ ପାଖକୁ ଯୋଉ ଗ୍ରାହକ ମାନେ ଆସନ୍ତି ସେମାନେ ମୁଖ୍ୟତଃ କଣ ସବୁ ବେଶୀ ଡିଜାଇନ୍ କରିବା ପାଇଁ କହିଥାନ୍ତି?
0: ମୁଖ୍ୟତଃ ଏଇଠି ଯଦି କୌଣସି ବାହାଘର ଟାଇମ୍ ଆସିଲା ତ ବାହାଘର ଆଉଟଫିଟ୍, ଏପଟେ ଆମର ଦେଖୁଥିବେ ହଳଦୀ ମେହେନ୍ଦି ଆପଣଙ୍କର ଆଉଟଫିଟ୍ ହଉଛି, ଏବେ ସବୁ ମଦର ଡଟର ମ୍ୟାଚ୍ ଡ୍ରେସ୍ ହଉଛି, ଫାଦର ଫାଦର ଡଟର ମ୍ୟାଚିଂ ଡ୍ରେସ୍, ସେଇ ଆଉଟଫିଟ୍ ବି ଡିଜାଇନ୍ ହଉଛି। ବେଶୀ ମାତ୍ରାରେ ବ୍ଲାଉଜଟା ଆସୁଛି, ବ୍ଲାଉଜଟା ଡିଜାଇନ୍ ଉପରେ ନଜର ସମସ୍ତଙ୍କର, ଆଉ ବାହାଘର ହେଲେ ଯେମିତି ଲେହେଙ୍ଗା ହେଲା, ଗାଉନ୍, ଏସବୁ ସବୁ ପ୍ରକାର ଆସୁଛି, କିନ୍ତୁ ବେଶୀ ଆସୁଛି ଆପଣଙ୍କର ବ୍ରାଇଡାଲ ଜିନିଷ ପ୍ଲସ୍ ଆପଣଙ୍କର ବ୍ଲାଉଜ।
1: ଆଚ୍ଛା, ଆପଣଙ୍କ ପାଖକୁ ଯେତେବେଳେ ଜଣେ କୌଣସି ଡ୍ରେସ୍ ଡିଜାଇନ୍ କରିବା ପାଇଁ କି ବା ତିଆରି କରିବା ପାଇଁ କି ନେଇକି ଆସନ୍ତି, ଆପଣ କୋଉ ଦିଗ ପ୍ରତି ପ୍ରଥମେ ଧ୍ୟାନ ଦେଇଥାନ୍ତି?
0: ପ୍ରଥମେ ଦେଖେ ତାଙ୍କର ମାନସିକତା କ'ଣ ଅଛି, ସେ କୋଉ ପ୍ରକାର ଜିନିଷ ଚାହୁଁଛନ୍ତି ପିନ୍ଧିବା ପାଇଁ, କୋଉ ଟାଇପ୍ର ତାଙ୍କର ଇଚ୍ଛା ଅଛି, ତା ସହିତ ଆମେ ବି ଦେଖୁ ସେମାନେ କେତେ ପ୍ରୋଭାଇଡ୍ କରିପାରିବେ, ମାନେ ବଜେଟ୍ ତାଙ୍କର କେତେ, ସେ କେତେ ଦେଇପାରିବେ, ସେମାନଙ୍କ

0: ସାଟିସ୍ଫାଏ କଲା ଭଳିଆ ମାଇଣ୍ଡରେ ସେଟ୍ଅପ୍ କରିକି ଆମେ ଡିଜାଇନ୍ କରୁ, ତାଙ୍କ ଡିଜାଇନ୍ ବି ପ୍ଲସ୍ ରହୁଥିବ, ପ୍ଲସ୍ ବଜେଟ୍ ଭିତରେ ବି ସେମାନେ ପିନ୍ଧି ପାରୁଥିବେ।
1: ଆଜ୍ଞା, ଏମିତି ବି ବେଳେବେଳେ ହେଇଥାଏ ସେମାନେ ଯୋଉ ଡିଜାଇନ୍ ନେଇକି ଆସିଥାନ୍ତି, ହୁଏତ ତାଙ୍କୁ ସେଇ ଠିକ୍ ହଉଥିବ ବା ନହଉଥିବ, ଆପଣ ସେଇ ସମୟରେ କଣ କରନ୍ତି?
0: ମୋ ହିସାବରେ ମୁଁ ତାଙ୍କୁ ଥରେ ସଜେସନ୍ ଦେଇଦିଏ କି ଏଇଟା ଆପଣଙ୍କୁ ପରଫେକ୍ଟ ହବନି କି ଏଇଟା ହବ, ଦେନ୍ ସେମାନେ ଡିସାଇଡ୍ କରିବେ। ଯଦି ଥରେ ସଜେସନ୍ ଦେଇସାରିଲା ପରେ ମୁଁ ଦେଖିବି କି ହଁ ଏମାନେ ମାନୁଛନ୍ତି ତାହେଲେ ଠିକ୍ ଅଛି, ଯଦିଓ ଦେଖିଲି ନାହିଁ ସେମାନେ ତାଙ୍କ ପସନ୍ଦର ପିନ୍ଧିବାକୁ ତ ଠିକ୍ ଅଛି। ଫାଷ୍ଟ ତାଙ୍କ ରିକ୍ୱାୟାରମେଣ୍ଟ, ଆପଣ କଥା ହେଲା ବେଳେ ବି ଜାଣିପାରିବେ କି ସେମାନେ ଆପଣଙ୍କ କଥାଟାକୁ ମାନୁଛନ୍ତି କି ନାହିଁ, ତେଣୁକରି ମୁଁ ଚାହେଁନି କି ମୋ ପ୍ରେସରରେ ସେମାନେ ଇଏ କରନ୍ତୁ, ସେମାନଙ୍କ ରିକ୍ୱାୟାରମେଣ୍ଟ ଫାଷ୍ଟ। ଆମ ସଜେସନ୍ ଦେଇଦେବା କଥା ମୁଁ ଦେଇଦିଏ, ବାକି ସେମାନେ ଯାହା ଚାହିଁବେ ସେଇ ହିସାବରେ ହିଁ ହବ।
1: ଆଜ୍ଞା, ଜଣେ ଫ୍ୟାସନ୍ ଡିଜାଇନର ହିସାବରେ ଆପଣ କୁହନ୍ତୁ ଯେ ଯେକୌଣସି ଲୋକ ଯିଏ ଏଇ ଦିଗରେ କାମ କରୁଛନ୍ତି, ସେମାନେ ଜଣଙ୍କ ପାଇଁକି ଯେତେବେଳେ ଡ୍ରେସ୍ଟିଏ ତିଆରି କରନ୍ତି, ତାଙ୍କୁ କୋଉ କୋଉ ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ଦରକାର?
0: ମେନ୍ ହେଲା ତାଙ୍କ ବଡିକୁ ସେ ଡିଜାଇନ୍ଟା ସୁଟ୍ କରିବ କି ନାହିଁ।
1: ଆଜ୍ଞା,
0: ସେକେଣ୍ଡ ହେଲା ଫିଟିଂ, ସିଲେଇର ଫିନିସିଂ, ଏଇ ତିନିଟା ଜିନିଷ ଫାଷ୍ଟ ଦରକାର। ଆଉ ତା ସହିତ ବି ସେ ଯୋଉ କପଡ଼ା ଚୁଜ୍ କରିଛନ୍ତି ସେ ଡିଜାଇନ୍ ପାଇଁ ସେଟା ସୁଇଟେବୁଲ କି ନାହିଁ ସେଟା ବି ଦେଖିବାକୁ ପଡିବ।
1: ଆଚ୍ଛା,
0: କପଡ଼ା ଯଦି ସେ ଠିକ୍ ନ ହୋଇଥିବ ଡିଜାଇନ୍ ଫିଟ୍ରେ ବସିବନି।
1: ଯଦି ଆପଣଙ୍କ ପାଖକୁ ଜଣେ ଗ୍ରାହକ ଆସିଲେ ସିଏ ଯୋଉ କପଡ଼ା ଆଣିଥିବେ ଏବଂ ଯୋଉ ଡିଜାଇନ୍ ଆଣିଥିବେ ଦୁଇଟା ଯାକ ପରସ୍ପର ସହିତ ଖାପ ଖାଉନଥିବ, ସେତେବେଳେ ଆପଣ କଣ କରନ୍ତି?
0: ତାଙ୍କୁ ଆମେ ସଜେସନ୍ ଦଉ ଏଇଟା ଯଦି କରିବେ ଆପଣଙ୍କ ଉପରେ ଫିଟ୍ ହବନି, ଏମିତି ଅସୁବିଧା ହବ, ଯଦି ସେ ମାନି ଯାଆନ୍ତି ଠିକ୍ ଅଛି, ଯଦି ନ ମାନିବ ଆମେ ତାଙ୍କ ରିକ୍ୱାରମେଣ୍ଟ ହିସାବରେ କରିବାକୁ ପଡିବ, କାହିଁକିନା ସିଏ ସାଟିସ୍ଫାଏ ହବା ଦରକାର। ଯାହାର ଥରେ ଫେତ୍ ଆସିଗଲା ତାପରେ ସେମାନେ ଚାହିଁବେ କି ହଁ ଆପଣ ଯାହା କରୁଛନ୍ତି ଆମେ ପିନ୍ଧିଦେବୁ ଚଳିବ।
1: ଆଜ୍ଞା,
0: କିନ୍ତୁ ଷ୍ଟାର୍ଟିଂ ଯିଏ ଆସିବ ଆମେ ତାଙ୍କର ଇଚ୍ଛାଟାକୁ ଆମେ ଆଗ
1: ଗୁରୁତ୍ୱ
0: ଦିଆଯାଏ।
1: ଆପଣ ତ ଦେଖୁଥିବେ ବର୍ତ୍ତମାନ ବହୁତ ଲୋକ ବା ଯୁବପିଢ଼ି ବିଶେଷ କରିକି ଏଇ ଫ୍ୟାସନ୍ ଡିଜାଇନିଂ ପ୍ରତି ଆଗ୍ରହୀ ହେଉଛନ୍ତି, ସେମାନେ ଚାହୁଁଛନ୍ତି ଏହାକୁ ନିଜର ବୃତ୍ତି ବା ପ୍ରଫେସନ୍ ରୂପେ ଗ୍ରହଣ କରିବା ପାଇଁକି। ତେବେ ପ୍ରତିଯୋଗିତା ବଜାରରେ ଏ କ୍ଷେତ୍ରରେ ତିଷ୍ଠି ରହିବାକୁ ହେଲେ ଜଣକୁ କ'ଣ କରିବାକୁ ପଡିବ?
0: ଏଇ ଲାଇନ୍ ତ ବହୁତ ଭଲ ଲାଇନ୍, ଫାଷ୍ଟ କହିବି, ଜଣେ ଚାହିଁଲେ ତାର ନିଜର ଇନକମ୍ କିଛି କରିପାରିବ। ଦ୍ୱିତୀୟ କଥା ହେଲା ଯାହା ଉପର ପାଇଁ ଆମେ ଡ୍ରେସ୍ଟି ବନେଇବା, ଯୋଉଟା ବି ବନେଇବା ତାକୁ ଫିଟିଂ ହେଉଥିବା ଦରକାର, କାମ ନିଟ୍ ଆଣ୍ଡ କ୍ଲିନ୍ ହେଉଥିବା ଦରକାର, ଆଉ ପ୍ଲସ୍ ଫିନିସିଂ ବି ଦରକାର। ତାପରେ ଏବେ ବହୁତ ସାରା ପ୍ଲାଟଫର୍ମ ଆସିଲାଣି ଆପଣଙ୍କର ସୋସିଆଲ ମିଡିଆ, ଆପଣ ଯଦି ସୋସିଆଲ ମିଡିଆରେ ବି ଆପଣଙ୍କ ଡିଜାଇନ୍ ଛାଡୁଛନ୍ତି ସେଥିରେ ବି ଆପଣ ବହୁତ ଆଗକୁ ଯାଇପାରିବେ, ମାନେ ପାଖ କ୍ଲାଏଣ୍ଟ ବି ନ ପାଉଛନ୍ତି, ସୋସିଆଲ ମିଡିଆରେ ବି ବହୁତ ଗ୍ରାହକ ଆସୁଛନ୍ତି, ତ ସେମାନଙ୍କ ଦ୍ୱାରା ବି ଆପଣ ବିଜନେସ୍ କରିପାରିବେ। ଜଣେ ଆରାମସେ ଯଦି ଭଲ ଶିଖିବ, 100% ଆପଣ ସେଇ ଉପରେ ଫୋକସ୍ କରିବେ, ତାହେଲେ ନିହାତି ନା ନିହାତି ଆପଣ ବହୁତ ଆଗକୁ ଯାଇପାରିବେ।
1: ଆଜ୍ଞା,
0: ଥର ଆପଣଙ୍କର ବ୍ଲାଉଜ୍ ଶିଖିବାକୁ ଚାହୁଁଛନ୍ତି, ତ ଆପଣ ବ୍ଲାଉଜ୍ଟାକୁ ହିଁ ଯଦି ବେଶୀ ପ୍ରାୟୋରିଟି ଦେବେ, ଖାଲି ବ୍ଲାଉଜ୍ କୋର୍ସ ଆସୁଛି, ଖାଲି ଡିଜାଇନ୍ କୋର୍ସ କି ଆପଣ ସବୁ ଜାଣିଛନ୍ତି ପର୍ଟିକୁଲାର ଗୋଟେ ଡିଜାଇନ୍ ବି ସେଟା ବି ଚାହିଁବେ ଆଣିପାରିବେ, ଏମିତି ବି ନର୍ମାଲି ଫାର୍ମା ବି ଏବେ ଆସୁଛି ସବୁ, ମାନେ ଆପଣ ଫାର୍ମା କଷ୍ଟ କରିକି କରିବେନି, ଆପଣ ଶିଖିଛନ୍ତି ଫାର୍ମା ବି ଅନଲାଇନ୍ ଅର୍ଡର୍ କରିକି ବି ଆପଣ କରିପାରିବେ, ତ ବିଜନେସ୍ ଆପଣ ନିହାତି ଭଲ କରିପାରିବେ। ଆଉ କଷ୍ଟମର ସହିତ ଆପଣଙ୍କର ଇଣ୍ଟରାକ୍ସନ୍ ଭଲ ରହିବା ଦରକାର, ମାନେ କଥାବାର୍ତ୍ତା, ମାନେ ସବୁ ଜିନିଷ ଦେଖ ସମୟ ଦେବା, ମାନେ ସେମାନଙ୍କୁ ବୁଝିବା ଆଉ ତାଙ୍କ କାମକୁ ଠିକ୍ସେ କରିବା, ସେଇଟା ହିଁ ଆପଣଙ୍କର ମେନ୍ ପ୍ରାୟୋରିଟି।
1: ଆଜ୍ଞା, ତେବେ ଆପଣ ଗୋଟେ ବୁଟିକ୍ ବି ମଧ୍ୟ କରିଛନ୍ତି, ଏଇ ବୁଟିକ୍ଟିକୁ ଆପଣ କେବେଠୁ ଆରମ୍ଭ କଲେଣି?
0: ଏଇ ବୁଟିକ୍ ମୁଁ 5 ବର୍ଷ ହେଲା ଆରମ୍ଭ କଲିଣି।
1: ଆଚ୍ଛା, ଏଇ ବୁଟିକ୍ଟେ କରିବା କଥା ଆପଣଙ୍କ ମନକୁ କେମିତି ଆସିଲା?
0: ଯେତେବେଳେ ମୁଁ ଜବ୍ ଛାଡ଼ିଲି, ଏଇ ଯେତେବେଳେ ମୋର ନିଶାଟା ରହିଲା କି ମୁଁ ଏଇଟା କରିବି ବୋଲି, ତ ମୁଁ ଭାବିଲି କି ମୁଁ ଯଦି ବୁଟିକ୍ କରୁଛି ଘରେ ବସିବା ଅପେକ୍ଷା ବି କିଛି କାମ ବି କରିପାରିବି, ତା ସହିତ ବହୁତ ଜଣ ଲୋକଙ୍କ ସାଙ୍ଗ ସ୍ପର୍ଶରେ ଆସିବି, ଯୋଉଥିରେ କି ମୋତେ ବୋର୍ ବି ଫିଲ୍ ହେବନି, ମୋ କାମକୁ କାମ ବି ହେବ, ମାଇଣ୍ଡ ସେଟ୍ଅପ୍ଟା ବି ମୋର ଠିକ୍ ରହିବ, ତ ସେଇଥିପାଇଁ ମୁଁ ବୁଟିକ୍ ଷ୍ଟାର୍ଟ କଲି।
1: ଗୋଟେ ବୁଟିକ୍ ଆରମ୍ଭ କରିବାକୁ ହେଲେ ସେଥିପାଇଁ ତ କିଛି ପୁଞ୍ଜିର ଆବଶ୍ୟକତା ପଡିଥାଏ, ତ ଆପଣ ଏଥିପାଇଁ କିଛି ଲୋନ୍ ନେଇଛନ୍ତି ନା ନିଜର ପୁଞ୍ଜି ଖଟେଇଛନ୍ତି?
0: ନା, ଏଥିରେ ମୁଁ କିଛି ଲୋନ୍ ନେଇନି, ଆଗେ ମୁଁ ବଡ଼ ସେଟ୍ଅପ୍ରୁ ଷ୍ଟାର୍ଟ କରିନଥିଲି, ଯେହେତୁ ମୋର ନିଜ ଘର 2 ରୁମ୍କୁ ମୁଁ ମୋର ବୁଟିକ୍ ଭାବରେ ବ୍ୟବହାର କରିଥିଲି, ସେଥିରେ କିଛିଟା ସେଟ୍ଅପ୍ ଆଣିଥିଲି, ଯେହେତୁ ମୋର ହଜବେଣ୍ଡ ସେ ଜବ୍ କରିଛନ୍ତି, ମୋର ନିଜର କିଛିଟା ପୁଞ୍ଜି ଆଉ ପ୍ଲସ୍ ତାଙ୍କ ସହାୟତାରେ ମୁଁ ଷ୍ଟାର୍ଟ କରିଥିଲି ସେଟା।
1: ଆଚ୍ଛା, ଆପଣଙ୍କ ବୁଟିକ୍ରେ କ'ଣ ସବୁ ରଖିଛନ୍ତି?
0: ମୁଁ ଯେତେବେଳେ ଷ୍ଟାର୍ଟ କରିଥିଲି ଶାଢୀ ରଖିଥିଲି, ଡ୍ରେସ୍ ପିସ୍ ଯୋଉଟା କି ଡିଜାଇନ୍ ହିସାବରେ
1: ବନେଇଲି,
0: ଧାନ କପଡ଼ା ବି ମୁଁ ରଖିଛି, କଟନ କିଛି କିଛି ରଖେ, ଆଉ ତେଣୁକରି ବେଶୀ ଫୋକସ୍ ମୋର ଷ୍ଟିଚିଂ ଉପରେ, ଯିଏ ଚାହିଁବ ନେଇପାରିବ, ବାକି ବି ଅସ୍ତ୍ର ଫଲ୍ ମୋର ଯାହା ଲାଗେ ମୁଁ ସବୁ ସେଗୁଡାକ ସବୁ ଷ୍ଟକ୍ ହିଁ ରଖିଥାଏ।
1: ଆଜ୍ଞା, ଏସବୁ ଯୋଉ ଜିନିଷ ଆପଣ ନିଜେ କିଣନ୍ତି ନା ଆପଣ କିଏ ସାହାଯ୍ୟ କରୁଛନ୍ତି?
0: ମୁଁ ନିଜେ ଆଣେ ମୋର ହଜବେଣ୍ଡଙ୍କ ସାହାଯ୍ୟରେ, ଯେତେବେଳେ ମୁଁ ଏକା ନ ଯାଇପାରେ ତାଙ୍କ ସାଙ୍ଗରେ ଯାଏ, ନହେଲେ ବାକି 90% କାମ ମୁଁ ନିଜେ ନିଜେ କରେ।
1: ଆଜ୍ଞା, ଆପଣ ଏଇ ଯୋଉ ବୁଟିକ୍ଟି କରୁଛନ୍ତି ଏକୁଟିଆ ବୁଝୁଛନ୍ତି ନା କାହାକୁ ଏଥିପାଇଁ କି ରଖିଛନ୍ତି?

0: ଏଜେ ତ ମୁଁ ବୁଝେ, ମୁଁ ମେଣ୍ଟେନ୍ କରେ, ବାକି ଷ୍ଟିଚିଂ ପାଇଁ ମୁଁ ବାହାରକୁ ଦିଏ, ମାନେ ପିସ୍ ହିସାବରେ ସେମାନେ ସବୁ ବନେଇକି ଦିଅନ୍ତି।
1: ଆଜ୍ଞା, ସେମାନେ ସବୁ କେତେ ନିଅନ୍ତି?
0: ସେ ଡିଜାଇନ୍ ଦେଖିକି
1: ଆଜ୍ଞା
0: ସେମାନେ ନିଅନ୍ତି ଆଉ।
1: ଆଜ୍ଞା, ଯଦି କୌଣସି ଗ୍ରାହକଙ୍କର କୌଣସି ଜିନିଷ ଟିକେ ଏପଟ ସେପଟ ହେଇଗଲା ବା ଖରାପ ହେଇଗଲା, ସେତେବେଳେ ଆପଣ କେମିତି କ'ଣ ତାକୁ ମ୍ୟାନେଜ୍ କରିଥାନ୍ତି?
0: ଏମିତି ତ ଆଜି ପର୍ଯ୍ୟନ୍ତ କିଛି ଖରାପ ହେଇନି, ଆଉ ଯେଉଁଟା ବି କେତେବେଳେ ବାଇ ଡିଫଲ୍ଟ କିଛି ବେଳେ ଟିକେ ଅଧିକ କଟିଂ ହେଇଗଲା, ହାତ କଥା ସେମିତି କହିହେବନି, ତ ସେତେବେଳେ ମୁଁ ଆଉ ସେତେ ସାଙ୍ଗେ ସାଙ୍ଗେ ମାଇଣ୍ଡ ସେଟଅପ୍ କରେ ଏଇଟାକୁ କେମିତି ଭଲରେ କରିପାରିବି, ଯେଉଁଟାକି ତାଙ୍କ ଇଚ୍ଛା ଭିତରେ ବି ଥିବ, ତା ସହିତ ଏଇଟା ତାଙ୍କୁ ବି ଠିକ୍ ହଉଥିବ, କେମିତି ତାକୁ ମୁଁ ସଜାଡ଼ି ପାରିବି, ମୁଁ ସେହି ହିସାବରେ ବନେଇଦିଏ ଆଉ ତାଙ୍କୁ ବି ଜଣେଇ ଦିଏ କି ଆପଣଙ୍କର ଏଇଟା ପ୍ରୋବ୍ଲେମ୍ ହେଲା, ମୁଁ ଏଇଟା ଏଇଭଳିଆ କରିଛି, ଆଉ ସେମାନେ ବି ସାଟିସ୍ଫାଏ ଅଛନ୍ତି, କିଛି ପ୍ରୋବ୍ଲେମ୍ ଆଜି ପର୍ଯ୍ୟନ୍ତ ହେଇନାହିଁ।
1: ଆପଣଙ୍କର ଯେତେବେଳେ ପ୍ରଥମ ଗ୍ରାହକ ଜଣେ ଆସିଥିଲେ, ସେତେବେଳେ ଆପଣ କ'ଣ ତାଙ୍କ ପାଇଁ କି ଡିଜାଇନ୍ କରିଥିଲେ ଏବଂ କେମିତି କରିଥିଲେ?
0: ମୁଁ ତ ଏମିତି ଫାଷ୍ଟ ବନାଏ ଘର ଲୋକଙ୍କ ପାଇଁ, ପ୍ରଥମେ ଯେତେବେଳେ ମୁଁ ଷ୍ଟାର୍ଟ କରିନଥିଲି, ମୋ ଘର ପାଖରେ ମ୍ୟାରେଜ୍ ଥିଲା ଜଣଙ୍କର, ସିଏ ମୋତେ କହିଲେ କି ଭାଉଜ ତମେ ହିଁ ସବୁ ମୋର ଫାଷ୍ଟ ବନେଇବ, ସେ ମୋର ସବୁ ଡିଜାଇନ୍ ଦେଖନ୍ତି ମୁଁ ଯାହା ପିନ୍ଧେ, ତ ମୁଁ ଯାହା ବି କରୁଥିଲି ଫ୍ୟାମିଲି ମେମ୍ବର ମାନଙ୍କର କରେ, ସମସ୍ତଙ୍କୁ ଠିକ୍ଠାକ୍ ହୁଏ, କିନ୍ତୁ ବାହାର ଲୋକ କାହାର କରିନଥିଲି। ଏବେ ମୁଁ ବ୍ଲାଉଜ୍ ଦିନରେ 4-5ଟା ବି କରିଦେଇପାରିବି, ମାନେ ଚାହିଁବି ଯଦି 5ଟା ବି କରିଦେଇପାରିବି, କିନ୍ତୁ ସେତେବେଳେ ମୋତେ ଗୋଟେକୁ ବି 5 ଦିନ ଲାଗିଯାଉଥିଲା, ମାନେ ନିଜ କାମ ହେଲେ ଅଲଗା କଥା, ସବୁ ଜିନିଷ ଦରକାର ଅଭ୍ୟାସ, ଅଭ୍ୟାସରେ ସବୁ ଜିନିଷ। ଫାଷ୍ଟ ଯେତେବେଳେ ବନେଇଥିଲି, ଯେତେବେଳେ ସେ ପିନ୍ଧିଲେ ତାଙ୍କୁ ବହୁତ ପରଫେକ୍ଟ ହେଲା, ଡରିକି ବି ମୁଁ ବନେଇଥିଲି ଫାଷ୍ଟ ଫାଷ୍ଟ, ତାଙ୍କ ବାହାଘରରେ ମୁଁ 15 ବ୍ଲାଉଜ୍ ବୋଧେ ବନେଇଥିଲି, ଆଉ ସବୁଯାକ ତାଙ୍କର ବହୁତ ପରଫେକ୍ଟ ହେଇଥିଲା, ଆଉ ସବୁଯାକ ଡିଜାଇନ୍ ବି ତାଙ୍କୁ ଭଲ ଲାଗିଥିଲା, ତ ସେଇଠୁ ମୁଁ ବେଶୀ ଟିକେ
1: ଆତ୍ମବିଶ୍ୱାସ
0: ବଢି ଯାଇଥିଲା କି ହଁ ମୁଁ ଏବେ ଗୋଟେ ଯଦି ବି ଷ୍ଟାର୍ଟ କରିବି କଷ୍ଟମର ମାନଙ୍କର ବି ମୁଁ ବନେଇ ପାରିବି।
1: ଆଜ୍ଞା, ତାପରେ ଆପଣଙ୍କ ପାଖକୁ ଗ୍ରାହକ କେମିତି ଆସିଲେ?
0: ଫାଷ୍ଟ ଫାଷ୍ଟ ତ କମ୍ କମ୍ ଆସୁଥିଲେ, ତ ଯେଉଁମାନଙ୍କୁ ଜିନିଷ ପସନ୍ଦ ହେଇଛି, ଫିଟିଂ ଭଲ ହେଇଛି, ସେ ଆଜି ପର୍ଯ୍ୟନ୍ତ ସେଦିନରୁ ମୋ ପାଖରୁ କୁଆଡେ ବି ଯାଇନାହାନ୍ତି, ଆଉ ସେମାନେ ମୋର ଫ୍ୟାମିଲି ମେମ୍ବର ଭଳିଆ ବି ହେଇଯାଇଛନ୍ତି। ମୁଁ ଆଗ ପଇସାଟା ଏମ୍ଫାସିସ୍ ଦିଏନି, ଆଗ ଦେଖେ କଷ୍ଟମର ସାଟିସ୍ଫାକ୍ସନ, ମାନେ ସିଏ କେତେ ମାତ୍ରାରେ ଖୁସି ହଉଛନ୍ତି କି ସେମାନଙ୍କ ବିଶ୍ୱାସଟା ମୋ ଉପରେ କେତେ ଅଛି। ତ ଯେତେବେଳେ ବି ସେମାନେ ବନାନ୍ତି, ପ୍ରାୟତଃ ସେମାନେ ଡିଜାଇନ୍ ଦିଅନ୍ତିନି, କିନ୍ତୁ ସେମାନେ ଡିଜାଇନ୍ ଦେଲେ ମୋତେ ବହୁତ ଭଲ, କାହିଁକିନା ମୋତେ କମ୍ ଟାଇମ୍ ଟେକିଂ, ମୋତେ ଡିଜାଇନ୍ ଖୋଜିଲେ ମୋତେ ତାଙ୍କ ଫିଗରକୁ ତାଙ୍କ ମାଇଣ୍ଡ ସେଟଅପ୍କୁ ନେଇକି ବ୍ୟକ୍ତିତ୍ୱକୁ ନେଇକି ମୋତେ ଡିଜାଇନ୍ ଖୋଜିବାକୁ ପଡ଼େ।
1: ବର୍ତ୍ତମାନ ତ ଦେଖିବାକୁ ଗଲେ ଭାରତରେ ଫ୍ୟାସନ୍ ଡିଜାଇନିଂର ଯେଉଁ କ୍ଷେତ୍ର ଅଛି ବେଶ ଧୀରେ ଧୀରେ ବଢ଼ିବାକୁ ଲାଗିଛି, ତେବେ ଓଡ଼ିଶାର ଏହାର ସ୍ଥିତି କେମିତି ଅଛି?
0: ଓଡ଼ିଶାରେ ବି ବହୁତ ଭଲ ସ୍ଥିତି, ଏବେ ତ ସମ୍ବଲପୁରୀ ଉପରେ ତ ବେଶୀ ଚାଲିଛି ବର୍ତ୍ତମାନ, ଆଉଟଫିଟ୍ରେ କେମିତି ରିକ୍ରିଏସନ୍ ହେଇପାରିବ, ମଡର୍ଣ୍ଣ ବି ହେଇପାରିବ, ଆମର ଏଇଟା ଶାଢ଼ୀ ଉପରେ ଥିଲା, ଏବେ ପୁରା ୱେଷ୍ଟର୍ଣ୍ଣ ଉପରକୁ ବି ପଳେଇ ସାରିଲାଣି।
1: ଆଚ୍ଛା,
0: ସେଇଥିରେ ଏବେ ତ ବେଶୀ ଆଉଟଫିଟ୍ ହିଁ ସମ୍ବଲପୁରୀ ଉପରେ ଆସୁଛି, କେମିତି ୱାନ୍ ପିସ୍ ପିନ୍ଧିପାରିବେ, ଷ୍ଟାଇଲିସ୍ ଗାଉନ୍ ପିନ୍ଧିପାରିବେ,
1: ଆଜ୍ଞା,
0: ତ ସେଇ ହିସାବରେ ଟିକେ ଏହା ବେଶୀ ଚାଲିଛି।
1: ଆପଣ ବି ସେଇଥିରେ କାମ କରୁଛନ୍ତି?
0: ବହୁତ ସାରା କରିଛି, ସେଇ ପାରମ୍ପରିକ ବସ୍ତ୍ରକୁ ମାନେ ରିମଡେଲିଂ କରିପାରିବୁ, ଯେମିତିକି ଏମ୍ବ୍ରୋଡୋରୀ ତାପରେ ଦେଇପାରିବୁ, ଆରି ୱାର୍କ ବି କରିପାରିବୁ, ପ୍ୟାଚ୍ ୱାର୍କ ବି କରିପାରିବୁ।
1: ଗୋଟିଏ ଡିଜାଇନର ଲେହେଙ୍ଗା, ଗୋଟିଏ ଡିଜାଇନର ବ୍ଲାଉଜ୍ କରିବାକୁ ହେଲେ କେତେ ଖର୍ଚ୍ଚ କରିବାକୁ ପଡ଼ିଥାଏ?
0: ଡିଜାଇନ୍ ନେଇକି ସେଇଟା ଆପଣଙ୍କର ଉପରେ ଡିପେଣ୍ଡ କରେ, ମୋ ପାଖ କଥା କହୁଛି 5,000 ପର୍ଯ୍ୟନ୍ତ ବି ଯାଇଛି ସେଇଭଳିଆ, ତା ଉପରକୁ ବି ଅଧିକ ଅଛି। ଆପଣ ଯଦି ଭଲ ଭଲ ଅଲଗା ବଡ଼ ବଡ଼ ବୁଟିକ ମାନଙ୍କରେ ଦେଖିବେ, ବହୁତ ଅଧିକା ବି ଯାଉଛି, କି ମେଟେରିଆଲ ହେଲା, ଫାବ୍ରିକ କଷ୍ଟ ହେଲା, ସବୁ ମିଶିକି ହିଁ ଆପଣଙ୍କ ଡିଜାଇନ୍ ଉପରେ ଡିପେଣ୍ଡ କରେ, ସେମିତି କିଛି କହିପାରିବନି। ନର୍ମାଲ ବି ଆପଣ ସାମାନ୍ୟ ଅଳ୍ପ କିଛି ଡିଜାଇନ୍ ହେଲେ 500 ଭିତରେ ବି ଆପଣଙ୍କର ଡିଜାଇନ୍
1: ହେଇପାରୁଛି। ଫ୍ୟାସନ୍ ଡିଜାଇନିଂ କୋର୍ସ କରିଛନ୍ତି, ଏବେ ପାଠ ପଢୁଛନ୍ତି, ଏହା ଛଡ଼ା ଆପଣଙ୍କର ଅନ୍ୟ କେଉଁଥିରେ ରୁଚି ରହିଛି?
0: ମୋତେ ପେଣ୍ଟିଂ ବି ବହୁତ ଭଲ ଲାଗେ, ତା ସହିତ ଯାହା ମୁଁ ସବୁ ସିଲେଇ ଉପରେ କରିପାରିବି, ଏମ୍ବ୍ରୋଡୋରୀ ଫ୍ରି ଟାଇମ୍ ପାଏ ତାକୁ ବି ଛୋଟ ମୋଟ ବି କରେ, ଆଉ ଆରି ୱାର୍କ ମାନେ ଯେମିତି ମାଳି କାମ, ପୋତି ୱାର୍କ କେମିତି ମୁଁ ଡ୍ରେସ୍ରେ ବନେଇ ପାରିବି ଛୋଟ ମୋଟ, ସେଟାକୁ ବି ମୋତେ ବହୁତ ଭଲ ଲାଗେ। ଆଉ ମୋର ନାଚରେ ବି ରୁଚି ଅଛି, ଏବେ ମୁଁ ଗୋଟେ ଅନଲାଇନ୍ରେ ବି କଥକ
1: ଶିକ୍ଷା
0: କରୁଛି।
1: ଆଜ୍ଞା, ଆପଣ ବୁଟିକ କଥା ବି ବୁଝୁଛନ୍ତି, ଡିଜାଇନିଂ ବି କରନ୍ତି, ତା ଛଡ଼ା କଥକ ମଧ୍ୟ ଶିକ୍ଷା କରୁଛନ୍ତି, ଏସବୁ ଭିତରେ ଆପଣ ଘର ଆଉ କାମକୁ କେମିତି ସମୟ ଦେଇଥାନ୍ତି?
0: ମୋର ଘରେ ମୋର ଶାଶୁ ଆଉ ମୋ ସ୍ୱାମୀ ଆଉ ମୋ ପୁଅ, ପୁଅ ହେଲା ମୋର 7th କ୍ଲାସ୍ରେ ପଢ଼ୁଛି, ଆଉ ମୋ ଶାଶୁ ଆଉ ସ୍ୱାମୀ ମୋତେ ବହୁତ ହେଲ୍ପ କରନ୍ତି, ରୋଷେଇରେ ମୋ ଶାଶୁ ବି ମୋତେ ବହୁତ ହେଲ୍ପ କରିଦିଅନ୍ତି, ବାକି ମୋର ପୁଅ ବି 7th କ୍ଲାସ୍ରେ ପଢୁଛି, ତା ସହିତ ପେଣ୍ଟିଂ ବି ଶିଖୁଛି, ତା ସହିତ ସୁଇମିଂ ବି ଶିଖୁଛି, ତା ସହିତ ତବଲାରେ ବି ତାର ବହୁତ ରୁଚି ଅଛି। ତ ଯେହେତୁ ଏଇଟା ବି ଗୋଟେ କଳାରେ ଯାଉଛି, ଆମ ଘର ଲୋକ ବି ଟିକେ କଳା ପ୍ରିୟ, ତାକୁ ବି ସେଇଥିରେ ବି ଆମେ ଚାହୁଁଛୁ ଯଦି ସିଏ ବି ଭଲ କରିବ, ଗୀତ ବି ଯଦି ଶିଖିପାରିବ, ତ ଯୋଉଥିରେ ତାର ରୁଚି ହେଉଛି ଆମେ ଚାହୁଁଛୁ ସେଇ ଦିଗରେ ଗଲେ ବି ଭଲ।
1: ଆଜ୍ଞା, ଆପଣଙ୍କର ଏମିତିରେ ଶିକ୍ଷାଗତ ଯୋଗ୍ୟତା କ'ଣ?
0: ଏମିତି ନର୍ମାଲ ତ ମୁଁ ଗ୍ରାଜୁଏସନ୍ କରିଛି, ଆଉ ନିଟ୍ରେ କମ୍ପ୍ୟୁଟର ଡିପ୍ଲୋମା ବି କରିଛି, କୋର୍ସ 1 ଇୟର୍ କରିଛି।
1: ଆପଣ ଗ୍ରାଜୁଏସନ୍ କରିଛନ୍ତି, କମ୍ପ୍ୟୁଟରରେ ଡିପ୍ଲୋମା କରିଛନ୍ତି, ତେବେ ଅଲଗା ଚାକିରି ନ କରିକି ଏଥିପ୍ରତି କାହିଁକି ଆଗ୍ରହୀ ହେଲେ?

0: ପ୍ରଥମେ ତ ମୁଁ ଜବ୍ କରୁଥିଲି, କଷ୍ଟମର କେୟାର ଏକ୍ଜିକ୍ୟୁଟିଭ ଥିଲି, କିନ୍ତୁ ଯେତେବେଳେ ମୋର ପୁଅ ହେଇସାରିଲା ତାପରେ ମୁଁ ଭାବିଲି କି ନା ଆଗ ଆକୁ 5 ବର୍ଷ ପର୍ଯ୍ୟନ୍ତ ମୋର ଆବଶ୍ୟକତା ଅଛି ୟା ପ୍ରତି, ଆଉ ସେମିତି ବି କିଛି ଫ୍ୟାମିଲି ସପୋର୍ଟ ହେଇପାରିଲାନି, ଭୁବନେଶ୍ୱରରେ ଜବ୍ ଥିଲା, କଟକରୁ ଯିବା ଆସିବା ମାନେ ହେଇପାରିବନି, ତ ବାଧ୍ୟ ହୋଇକି ମୁଁ ଜବ୍ ଛାଡ଼ିଲି। କିନ୍ତୁ ମୋର ମା ସେ କୁହେ କି ଯୋଉ ସମୟଟା ଏବେ ଅଛି ତମେ ଏବେ କରିପାରିବ କର, ଭବିଷ୍ୟତ ଯେତେ ସମୟ ଚାଲିଯାଇଥିବ ପଇସା ପାଖରେ ଥିବ କିନ୍ତୁ ଆଉ ସେ ସମୟ ନଥିବ, ତମେ କରିପାରିବନି, ଶିକ୍ଷାର କୌଣସି ସମୟ ନଥାଏ। ମାର ଆଉ ମୋ ଭଉଣୀର ବହୁତ ପ୍ରୋତ୍ସାହନ ଯୋଗୁଁ ମୁଁ ଆଜି ଏଇ ଜାଗାରେ ପହଞ୍ଚି ପାରିଛି, ବହୁତ ମାନେ ମେଣ୍ଟାଲି ତା ସହିତ ମନିଟାରି ବି ସେ ମତେ ବି ଫୁଲ ସପୋର୍ଟ ଦିଅନ୍ତି।
1: ଖୁବ ସୁନ୍ଦର କଥାଟିଏ କହିଲେ, ପାଠ ପଢିବା ବା କିଛି ଗୋଟେ ଜିନିଷ ଶିଖିବାର କୌଣସି ସମୟ ବା ବୟସ ନଥାଏ। ଆପଣ ତ ବହୁତ ଗୁଡ଼ିଏ କାମ ଏକା ସାଙ୍ଗରେ କରୁଛନ୍ତି, ତଥାପି ଆପଣଙ୍କୁ ଯେତେବେଳେ ଟିକେ ଖାଲି ସମୟ ମିଳେ ସେତେବେଳେ ସେଇ ଯୋଉ ଅବସର ସମୟଟିକୁ ଆପଣ କେମିତି ବିତେଇବାକୁ ପସନ୍ଦ କରନ୍ତି?
0: ମୁଁ ବେଳେବେଳେ ଟିକେ ଶୋଇପଡ଼େ, ତା ସହିତ ଯେତେବେଳେ ବି ମୁଁ ଫାଙ୍କା ସମୟ ପାଏ ସୋସିଆଲ ମିଡ଼ିଆରେ ଟିକେ, ଯେହେତୁ କଷ୍ଟମର ମାନଙ୍କର ଡିଜାଇନ ଥାଏ ତାକୁ ବି ମୁଁ ଦେଖେ କେମିତି ମୁଁ ଏଇଟାକୁ ବନେଇ ପାରିବି।
1: ଆଜ୍ଞା,
0: ରୋଷେଇ ବି ଯେତେବେଳେ କିଛି ଗୋଟେ ନୂଆ ଆଇଟମ ହେଲା କି ଆମର ଆଜି ଏଇ ଜିନିଷଟା ଖାଇବା ପାଇଁ ଇଚ୍ଛା ହଉନି ତ ସେଇଟା ବି ମୁଁ ବନାଏ।
1: ତ ଶୁଣନ୍ତି ନା ନାହିଁ
0: ପୁରୁଣା ଗୀତ ଶୁଣେ,
1: ମାନେ
0: ଆମ ଓଡ଼ିଆର ଯେତିକ ସବୁ ଅକ୍ଷୟ ମହାନ୍ତିଙ୍କ ଗୀତ।
1: ଆପଣ ଆଜି ଆମ ଷ୍ଟୁଡିଓକୁ ଆସିଛନ୍ତି, କଣ ଶୁଣିବାକୁ ଚାହିଁବେ?
0: ଅକ୍ଷୟ ମହାନ୍ତିଙ୍କର ଯାହା ଗୀତ ବି।
1: ଆଚ୍ଛା, ତେବେ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଗୋଟିଏ ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ।

0: ଆଶା କରୁଛୁ ଏଇ ଗୀତଟି ଭଲ ଲାଗିଥିବ ବୋଲି।
1: ମୋତେ ଏଇ ଗୀତଟି ବହୁତ ଭଲ ଲାଗିଲା।
0: ଏଇ ଯୋଉ କାମ କରୁଛନ୍ତି ଆକୁ ଆଗକୁ ନବା ପାଇଁ କି ବା ଭବିଷ୍ୟତ ପାଇଁ କି ଆଗକୁ ଆଉ କଣ ଯୋଜନା ରଖିଛନ୍ତି?
1: ଏଇ ଯୋଉ ଜିନିଷଟି ମୁଁ କରୁଛି ଆର ବହୁତ ପ୍ଲାଟଫର୍ମ ଅଛି। ଆପଣ ଚାହିଁଲେ ଏବେ ସବୁ ଯେମିତି ଫ୍ୟାସନ ଶୋ ହେଉଛି ସେଥିରେ ବି ଆପଣ ଭାଗ ନେଇପାରିବେ। ଆପଣ ଗୋଟେ ଫ୍ୟାସନ ଗାର୍ମେଣ୍ଟ ବି କରିପାରିବେ। ସୋସିଆଲ ମିଡ଼ିଆ କଷ୍ଟମର ହେଇଗଲେ ଆପଣ କପଡ଼ା ଆଣିବେ, ଖାଲି ଡିଜାଇନ କରିକି ତାଙ୍କୁ ପଠେଇବେ। ସମର ଡ୍ରେସ୍ ହେଲା କି ଆପଣ ଅଫିସ ୱେର୍ ହେଲା, ମାନେ ପର୍ଟିକୁଲାର ଗୋଟେ ଜିନିଷ ଉପରେ ଥରେ ଆପଣ କରିବେ କି ବ୍ଲାଉଜ ମ୍ୟାଚେରୀ ହେଲା କରିପାରିବେ। ନହେଲେ ଶିଖେଇବା, ଯୋଉଟାରେ ମୁଁ ପାରିବି ସେଇ ହିସାବରେ କରିବି, ପରିସ୍ଥିତି ପ୍ଲସ୍ ଆମ ସୋସାଇଟି ଭିତରେ ଯୋଉଟା ହେଇପାରିବ ଭଲ
0: ସେଇଟା ଆମର ଏଠି ଲୋକଙ୍କର ଚାହିଦା
1: ହିସାବରେ ଯୋଉଟା ହବ ମୁଁ ସେଇଟା ବି କରିବି।
0: ଆଜ୍ଞା, ଆପଣ କେବେ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇକିରି ଆପଣଙ୍କର ବାହାରେ କୌଣସି ଗ୍ରାହକ ଅଛନ୍ତି?
1: ଏବେ ମୋର ସବୁ ଅଫଲାଇନ କ୍ଲାଏଣ୍ଟ ଅଛନ୍ତି, କେହି ଗ୍ରାହକ ମୋର ଅନଲାଇନ ନାହାନ୍ତି। ମୁଁ ସେତେ ଟାଇମ ଦେଇନି ତାଙ୍କୁ, ସେଥିପାଇଁ ବି ସ୍ୱତନ୍ତ୍ର ଟାଇମ ଦେବା ଦରକାର।
0: ଆପଣ ଯୋଉ ବୁଟିକଟି ଖୋଲିଛନ୍ତି ସେ ଯୋଉ ଲୋକମାନଙ୍କ ଦ୍ୱାରା ଆପଣ କାମ କରୁଛନ୍ତି ସେମାନେ ଆପଣଙ୍କ ବୁଟିକରେ ଆସି କରନ୍ତି ନା ଆପଣ ସେମାନଙ୍କୁ ଦେଇଦିଅନ୍ତି?
1: ଯିଏ ଯଦି କିଛି ଶିଖିବାକୁ ଥିବ ଛୋଟ ମୋଟ ଡିଜାଇନ, ମାନେ ମୋ ପାଖରେ ଆଗ ସିଲାନ୍ତି ତାପରେ ମୁଁ ଦେଖେ ଏଇଟା ଠିକ ହେଲା।

0: ଭାବରେ ସେମାନେ ଘରକୁ, ସେମାନେ ବି ଦେଖନ୍ତୁ ସେମାନେ ବି ହାଉସ ୱାଇଫ୍, ମୋ ପାଖରେ ଯିଏ କାମ କରୁଛନ୍ତି ସେମାନେ ତ ମୋ ପାଖରେ 9 to 5 ଆସିକି ପୁରା ରହିପାରିବେନି, ସେମାନେ ବି ତାଙ୍କ ଫ୍ୟାମିଲି ଦେଖିବେ ପ୍ଲସ ମତେ ବି ଜିନିଷ ଦେବେ, ସେଥିପାଇଁ ସିଏ ତାଙ୍କର ଘରେ ବନାନ୍ତି, କିନ୍ତୁ ମେଟେରିଆଲ ସବୁ ମୋର, ମାନେ ସିଲେଇ ସୂତା ଯାହା ଯାହା ଦରକାର ଜିନିଷ ମୋର, ଖାଲି କାମଟା ତାଙ୍କର। ମୁଁ ଯେତେବେଳେ କାହାକୁ ସିଲେଇବା ପାଇଁ ଦିଏ, କଟିଂଟା ମୋର, କଟିଂଟା ମୁଁ କରେ, ବାକି ଷ୍ଟିଚିଂଟା ସେମାନେ କରିକି ଦିଅନ୍ତି। ଆଉ କିଛି ବି ଷ୍ଟିଚିଂ ମୁଁ ନିଜେ ବି କରେ, କାହିଁକିନା ମୋର ବି ପ୍ରାକ୍ଟିସ ହବ, ଭଲ ଭଲ ହେଭି ଡିଜାଇନ ଯୋଉଗୁଡା ଥାଏ ସେଗୁଡ଼ାକୁ ମୁଁ କରେ, କାହିଁକିନା ମୋର ଯଦି ଭରସା ପାଇବନି ମୁଁ ତାଙ୍କୁ ଦେଲେ ଏଇଟା ମୋର ଭଲ ହବ ବୋଲି, ସେଇଟା ମୁଁ ବନାଏ ସେ ଜିନିଷଟାକୁ।
1: ଆଜ୍ଞା, ଏଥିପାଇଁ ଆପଣ କେତେ ସମୟ ଦେଇଥାନ୍ତି?
0: ଯଦି ଆପଣ ଗୋଟେ ବ୍ଲାଉଜ କରୁଛନ୍ତି କୌଣସି ଡିଜାଇନ ନଥାଏ କି ଫିନିସିଂ ସହିତ, ଆପଣଙ୍କୁ 3 ଘଣ୍ଟା ଲାଗିଯିବ।
1: ଆଜ୍ଞା,
0: କଟିଂ ସ୍ଟିଚିଂ ସବୁ 3 ଘଣ୍ଟା ଭିତରେ ହେଇଯିବ।
1: ଡିଜାଇନର ବ୍ଲାଉଜ ସେଠିକୁ କରିବାକୁ ଆପଣଙ୍କୁ କେତେ ସମୟ ଲାଗିଥାଏ?
0: ଗୋଟେ ଗୋଟେ ଦିନ ବି ଲାଗିଯାଏ, ମାଳି ଫାଳି କାମ ସବୁ ଯୋଉ ଥାଏ, ଫ୍ୟାବ୍ରିକ ଉପରେ ବି ଡିପେଣ୍ଡ କରେ, ଆପଣଙ୍କର ମାଳିବାଲା ଫ୍ୟାବ୍ରିକ କି ପ୍ଲେନ ଫ୍ୟାବ୍ରିକ, ସହିତ ଏମ୍ବ୍ରଏଡୋରୀ ହବ, ମାନେ କେତେ ପ୍ୟାଡେଡ୍ ବାଲା ହବ, ନନ୍ ପ୍ୟାଡେଡ୍ ହବ, ଏବେ ତ କେତେ କେତେ ଭେରାଇଟି ଆସୁଛି ସେମିତି କହିହବନି, ଗୋଟେ ଦିନ ଦୁଇ ଦିନ ଗୋଟେ ଗୋଟେ ସେମିତି ସେଟ୍ କରିବାକୁ ବି 3 ଦିନ ବି ଲାଗିଯାଏ।
1: ଆଜ୍ଞା, ବଜାରରେ ଏମିତିରେ ବି ଦେଖିବାକୁ ଗଲେ ଏମ୍ବ୍ରଏଡୋରୀ ଏବଂ ମାଳି ଲାଗିକିରି ବି କପଡ଼ା ଆସୁଛି, ତା ଛଡା ବି ଆପଣ ନିଜେ ମାଳି ଆଉ କପଡ଼ା ଏମ୍ବ୍ରଏଡୋରୀ କାମ ନିଜେ କରନ୍ତି?
0: ଦେଖନ୍ତୁ ବ୍ଲାଉଜ ଆସିଲା, ଏବେ ସବୁ ମାଳି କାମ ବାଲା ଦେଖୁଛନ୍ତି, ପ୍ଲେନ୍ ବ୍ଲାଉଜ ଥିବ, ଆପଣଙ୍କର ପେଣ୍ଟିଂ ବାଲା ଆସୁଛି, ଏବେ ସବୁ ଫଟୋ ଚିତ୍ର ବାଲା ଆସୁଛି, ସେଗୁଡା ବି ହଉଛି। ଯଦି କାହାର ଥିବ କି ଏଇଟା ଆମକୁ ଦିଅ ବୋଲି ଅର୍ଡର ରଖି ବାହାର ଜାଗାରେ କରିକି ବି ଦଉଛୁ, ସେଥିପାଇଁ ବି ମାଷ୍ଟର ଅଛନ୍ତି ଅଲଗା, ମାନେ ପେଣ୍ଟିଂ ବାଲା ହେଲେ ଆରି ୱାର୍କ ହେଲେ, ମାନେ ସେମାନେ ବି ବନଉଛନ୍ତି, ଆମେ ସେମାନଙ୍କୁ ସେଠୁ ବି କରେଇକି ତାଙ୍କୁ ବି ଦଉ।
1: ଆଜ୍ଞା, ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ କଣ କହିବାକୁ ଚାହିଁବେ?
0: କହିବି କି ଯୋଉ କାମ ବି ଆପଣ କରୁଛନ୍ତି ସେଇଟାରେ 100% ଦିଅନ୍ତୁ, ସକ୍ସେସ ପାଇବେ। ବହୁତ ସୁବିଧା ସୁଯୋଗ ଅଛି ଯୋଉଟାକି ଆପଣ ଚାହିଁଲେ ଘରେ ବସିକି ବି ଆପଣ କରିପାରିବେ, ଆପଣ ଇଚ୍ଛାକୁ ପୂରଣ କରିପାରିବେ। ଏବେ ସମୟ ବହୁତ ପରିବର୍ତ୍ତନ ହେଇସାରିଛି, ଆପଣ ଯାହା ଚାହିଁବେ ଇଚ୍ଛା କରିବେ ଆପଣ ପୂରଣ କରିପାରିବେ।
1: ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ଜଣେ ଚାହିଁଲେ କେମିତି ଫ୍ୟାସନ ଡିଜାଇନକୁ ବୃତ୍ତି କରି ଆତ୍ମନିର୍ଭରଶୀଳ ହେଇପାରିବ, ପ୍ରତିଯୋଗିତା ବଜାରରେ ତିଷ୍ଠି ରହିବାକୁ ହେଲେ, ସଫଳତା ପାଇବାକୁ ହେଲେ ଜଣକୁ କଣ କରିବାକୁ ହେବ, ସେ ବିଷୟରେ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ଏଇ ଆଲୋଚନା ପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ସିପ୍ରା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସହ ଆଲୋଚନା। ଆଜିର ସମୟରେ ଜଣେ ରୋଜଗାରକ୍ଷମ ହେବା ପାଇଁ ରହିଛି ବହୁ ସୁବିଧା ସୁଯୋଗ। ଗୃହିଣୀ ଜଣେ କେବଳ ଘରର ଚାରିକାନ୍ଥ ଭିତରେ ନ ରହି ନିଜ ଭିତରେ ଥିବା ପ୍ରତିଭା ଦକ୍ଷତାକୁ ଲୋକଲୋଚନକୁ ଆଣିବା ପାଇଁ ଅନେକ ମାଧ୍ୟମ ହାତ ପହନ୍ତାରେ ରହିଛି, ଏମିତିକି ଜଣେ ନିଜର ରୁଚିକୁ ଉପାର୍ଜନର ମାଧ୍ୟମ କରିପାରୁଛି। ତେବେ କିଛି କରିବାକୁ ହେଲେ, ସେଥିରେ ସଫଳତା ପାଇବାକୁ ହେଲେ ଆମକୁ ସେ ସୁଯୋଗର ସଦୁପଯୋଗ କରିବା ସହିତ ପରିଶ୍ରମ ତଥା ସମୟର
2: ଶୁଣିଲେ ନାରୀ ମହଲ।
3: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆକାଶବାଣୀ କଟକ, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
6: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ, ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ, ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା।

ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଆଲୋଚନା ଜାରି ରହିଛି। 2024 ଆଇନକୁ ସଂଶୋଧନ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତ ସୋମବାର ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ। ଆଜିର ଆଲୋଚନାରେ ଅଂଶଗ୍ରହଣ କରି ଜେଡିୟୁ ସାଂସଦ ଦିନେଶ୍ୱର କମାଇ ବିଲ୍ ଆଗତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଛାତ୍ରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆର୍ଏସ୍ପିର ଏମ୍କେ ପ୍ରେମଚନ୍ଦ୍ରନ୍ ପ୍ରସ୍ତାବିତ ବିଲ୍ରେ ରହିଥିବା ପରିବର୍ତ୍ତନ ଜନିତ ପ୍ରସ୍ତାବ କେବଳ ଲୌକିକତା ବୋଲି ଅଭିଯୋଗ କରିଛନ୍ତି। ପୂର୍ବାହ୍ନ 11:00 ଆଜି ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ ହରଜିନ୍ଦର କୌର ଏବଂ ଗୁଲବୀର ସିଂଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଜନିତ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହକାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍କତି ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଛନ୍ତି। ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷରୁ 2 ବର୍ଷ ମଧ୍ୟରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ଯାଞ୍ଚ ପରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଅଥବା କ୍ଷମତାପ୍ରାପ୍ତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ସହିତ ଏହାକୁ ପଞ୍ଜୀକରଣ କରାଯିବା ନେଇ ବିଧେୟକରେ ପ୍ରସ୍ତାବ ରହିଛି। ତେବେ 2 ବର୍ଷରୁ ଅଧିକ ସମୟ ପରେ ହୋଇଥିବା ରିପୋର୍ଟରେ କେବଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜୀକରଣ କରାଯାଇପାରିବ। ବିଳମ୍ବିତ ପଞ୍ଜୀକରଣ ପାଇଁ ବ୍ୟବସ୍ଥାକୁ ଅଧିକ କଠୋର କରିବା ଏବଂ ଜନ୍ମ ଓ ମୃତ୍ୟୁର ସମୟାନୁଯାୟୀ ରିପୋର୍ଟିଂକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଂଶୋଧିତ ବିଧେୟକ ଆଗତ କରାଯାଇଛି। ଲୋକସଭା ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ମିଳିତ ସଂସଦୀୟ କମିଟିର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଲୋକସଭାରେ ଆଜି କମିଟିର ଅଧ୍ୟକ୍ଷ ବିଜେପି ସଦସ୍ୟ ପିପି ଚୌଧୁରୀ ସମ୍ଭିଧାନର 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ କାର୍ଯ୍ୟକାଳ ବୃଦ୍ଧି ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ। ବାଚନିକ ଭୋଟ୍ରେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି। ଆସନ୍ତା ଶୀତକାଳୀନ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ କମିଟି କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ଆସାମରେ ଦେଖାଦେଇଥିବା ବନ୍ୟା ସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ସହ ଅପର ଆସାମରେ ହୋଇଥିବା ଭୟାବହ ବନ୍ୟା ପରବର୍ତ୍ତୀ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଶର୍ମା କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା, ପୁନରୁଦ୍ଧାର ତଥା ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି କଠିନ ସମୟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଆବଶ୍ୟକ ସେବା ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର, ଗୋଲାଘାଟ, ଚରାଇଦେଓ, ଜୋରହାଟ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ପୁନର୍ବାସ କାର୍ଯ୍ୟ ଜାରି ରହିଛି। ତେବେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କେତେକ ପ୍ରଭାବିତ ଅଞ୍ଚଳରେ ବନ୍ୟା ଜଳ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ଆସାମ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଅନେକ ସହାୟତା ଓ ପୁନର୍ବାସ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟାଘ୍ର ସଂରକ୍ଷଣ, ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। 2010 ନଭେମ୍ବରରେ ରୁଷର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତ ସମେତ ବ୍ୟାଘ୍ର ବାସସ୍ଥଳୀ ଥିବା 13 ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ବିଶ୍ୱ ଆକଳନ ଅନୁଯାୟୀ 5,711 ବାଘ ଏବେ ରହିଛନ୍ତି। ବିଜ୍ଞାନ ଆଧାରିତ ପଦ୍ଧତି, ସାଂଗଠନିକ ସହାୟତା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ବାଘ ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିଶ୍ୱର ପ୍ରାୟ 70% ବାଘ ଭାରତରେ ରହିଥିବା କୁହାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ବାଘଙ୍କ ବାସସ୍ଥଳୀ ସଂରକ୍ଷଣ, ତଦାରଖ, ଶିକାର ବିରୋଧୀ ପଦକ୍ଷେପ ଏବଂ ବନ କର୍ମଚାରୀ ତଥା ସ୍ଥାନୀୟ ସମ୍ପ୍ରଦାୟଙ୍କ ନିରନ୍ତର ସହଯୋଗ ମାଧ୍ୟମରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ସର୍ବାଧିକ ବାଘ ଭାରତରେ ରହୁଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ବାଘ ସଂରକ୍ଷଣ ପ୍ରୟାସ ଦେଶର ଶତାବ୍ଦୀ ପୁରୁଣା ସଂସ୍କୃତି ଦ୍ୱାରା ପ୍ରେରିତ।

0: ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଜୀବନଯାପନ ଏବଂ ନାଗରିକଙ୍କ ସାମୁହିକ ଇଚ୍ଛାଶକ୍ତି ଦ୍ୱାରା ଏହି କ୍ଷେତ୍ର ଗତିଶୀଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଦେଶର 58 ଅଭୟାରଣ୍ୟରେ ପାଖାପାଖି 3,682 ବାଘ ରହିଛନ୍ତି। ବ୍ୟାଘ୍ର ସଂରକ୍ଷଣ ଏବଂ ସେମାନଙ୍କର ପରିସଂସ୍ଥାନକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ସେ ପ୍ରକାଶ କରିଛନ୍ତି।
1: हमारी जो टाइगर पॉपुलेशन 2,226 थी वो बढ़कर 3,600 से ज्यादा 10 सालों में जो टाइगर रिजर्व्स की संख्या 2014 में 47 टाइगर रिजर्व्स होते थे उनकी संख्या बढ़कर भी 58 हुई। सारे टाइगर रिजर्व्स हैं वो एक ही पोर्टल पे कैसे आए, एक ही वेबसाइट पर कैसे आए, ताकि जो प्रेशर केवल कुछ जगहों पे रहता है वो डिस्ट्रीब्यूट कैसे हो, ज्यादा अवेयरनेस कैसे हो, इसके लिए भी जो आज एनटीसीए ने नए एक इंटीग्रेटेड पोर्टल की शुरुआत करी है।
0: ଓଡ଼ିଆ ଆନିମେସନ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଡିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହା ହେଉଛି କଳାର ଏକ ନୂତନ ରୂପ। ଏଭଳି ଆବେଦନ ମାଧ୍ୟମରେ ଏହାକୁ ହ୍ରାସ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଦିଆଯାଇଥିବା ପୂର୍ବ ଅନୁମତିକୁ ଖଣ୍ଡପୀଠ କାଏମ ରଖିଛନ୍ତି। ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ର ଉପରେ ସମାଜର କିଛି ବର୍ଗଙ୍କଠାରୁ ଆପତ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଦକ୍ଷିଣ ପଶ୍ଚିମ ଜାପାନର କୁମାମୋଟୋ ଅଞ୍ଚଳରେ ଗତକାଲି ହୋଇଥିବା ଭୂକମ୍ପ ଯୋଗୁଁ 13 ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପରିବହନ ବ୍ୟବସ୍ଥାରେ ଅସ୍ୱାଭାବିକତା ଦେଖାଦେଇଛି। ପ୍ରବଳ ଗରମ ଯୋଗୁଁ ଆଶ୍ରୟସ୍ଥଳୀରେ ଥିବା ହଜାର ହଜାର ଲୋକଙ୍କୁ ଦିଆଯାଉଥିବା ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କ୍ୟୁଶୁ ସିନକାନସେନ୍ ବୁଲେଟ୍ ଟ୍ରେନ୍ ଏବଂ କିଛି ବିମାନ ବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ସେନା ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। 36,900 ଘରକୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାପାନ ଭୂମିକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଏଭଳି ପରିସ୍ଥିତିରେ ଜାପାନର ଜନସାଧାରଣ ଓ ସରକାରଙ୍କ ପ୍ରତି ଭାରତର ସମର୍ଥନ ରହିଛି। ହର୍ମୁଜ ପ୍ରଣାଳୀ ନିକଟରେ କେତେକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ପରିବହନ ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଉଥିବାରୁ ତାହାକୁ ବନ୍ଦ କରାଯିବା ଉଚିତ ବୋଲି ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷରେ କିଛି ସମୟର ବିରତି ପରେ ପୁଣି ଆକ୍ରମଣ ଓ ଶତ୍ରୁତା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଚଳିତ ମାସରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବେଳେ ଜିଏଫ୍ଏସ୍ ଗାଲାକ୍ସି, ଏମ୍ଟି ଅଲ୍ ବାହିଆ ଏବଂ ଏମ୍ଟି ମୁମ୍ବାସା ସମେତ କେତେକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଶ୍ରୀ ହରିଶ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ତଥା ଅବାଧ ଜାହାଜ ଚଳାଚଳ ଏବଂ ବାଣିଜ୍ୟର ପୁନରୁଦ୍ଧାର କରାଯିବା ଆବଶ୍ୟକ। ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଓଡ଼ିଆ ଆନିମେସନ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani. I am Anuja Kumar with the Midday News. The headlines. Lok Sabha continues discussion on public examinations prevention of unfair means amendment bill 2026. Government says bill aims to strengthen students' confidence in examination system. Home Minister Amit Shah reviews flood relief efforts in Assam, says centre to provide all help to Assam during difficult time. India strongly condemns recent attacks on several maritime vessels in Strait of Hormuz, says commerce through international waterways must be restored. Death toll reaches 40 in Pakistan-occupied Jammu and Kashmir following brutal crackdown by Pakistani forces. And International Tiger Day 2026 being observed today, India leads the world in tiger conservation efforts

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ କଂସଙ୍କ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ସନ୍ଧ୍ୟା 6 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏବଂ ଆସନ୍ତା ମାସ 1 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଭିତରକନିକା ଜାତୀୟ ଉଦ୍ୟାନ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ 44 ବ୍ଲକ ପ୍ରଭାବିତ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ମୋଟ 233 ପଞ୍ଚାୟତର 748 ଗାଁ ପ୍ରଭାବିତ ହୋଇଛି। 2,03,000 ଉର୍ଦ୍ଧ୍ୱ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ 44 ଅଗ୍ନିଶମ, 13 ଓଡ୍ରାଫ୍ ଓ 2 ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇ ପ୍ରାୟ 28,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପାଣିରେ 7,900 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ 761 ମାଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲାର 4 ଏବଂ କେନ୍ଦୁଝର ଜିଲ୍ଲାର 3 ମୃତ୍ୟୁ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସ୍ଥିତିର ମୁକାବିଲା ଓ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱର ରାଜୀବଭବନଠାରେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିବ। ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଉତ୍ତର ଓଡ଼ିଶାରେ ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହୋଇକରି ଏଇ ଜଳବନ୍ଦୀ ହୋଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି, ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
1: ଗତ 24 ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ବରଗଡ଼ ବିଜେପୁରରେ ସର୍ବାଧିକ 315 ମିଲିମିଟର ବର୍ଷା, ବଲାଙ୍ଗୀରରେ ଆଗଲପୁରରେ 264, ସାଲେଭଟାରେ 256.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 616.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 292,855 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 64,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳି ବ୍ୟାରେଜ୍ ଦେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା 9,00,000 କ୍ୟୁସେକ୍ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଖୁଆପଦା, ବଲ୍ବିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଜଳସ୍ତର 20.34 ମିଟର ଥିବାବେଳେ ଏହାର ବିପଦ ସଂକେତ ହେଉଛି 18.33 ମିଟର। ଯାଜପୁର ଛତାବର କଣାସ ନିକଟରେ 3 ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର ଭଦ୍ରକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦୋବ

0: ସମେତ ଅନ୍ୟାନ୍ୟ ବନ୍ୟାଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବେହେଡ଼ା ନିକଟରେ ତେଲ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଉମରକୋଟ ରାୟଘରକୁ ସଂଯୋଗ କରୁଥିବା 40 ନମ୍ବର ରାଜ୍ୟ ରାଜପଥର ଅସ୍ଥାୟୀ ପୋଲ ଉପରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡେନ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କାଣ୍ଡିତରୁ ତରବୁଡ଼କୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଘୁଡ଼ୁସର ଓ ଜମନକଟା ଗାଁର 20 ଜଣଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। ବନାଞ୍ଚଳର ସୁରକ୍ଷା, କ୍ୟାମେରା ଟ୍ରାପ୍, ଡ୍ରୋନ୍ ନିରୀକ୍ଷଣ, କୃତ୍ରିମ ବୁଦ୍ଧିମତା ଆଧାରିତ ମନିଟରିଂ ଏବଂ ସମୁଦାୟର ସହଭାଗିତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। 2010 ମସିହାରେ ରୁଷରେ ଅନୁଷ୍ଠିତ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଆଜିର ଦିନକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତରେ ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ ଦେଶରେ 3682 ବାଘ ରହିଛନ୍ତି, ଯାହା ବିଶ୍ୱର ମୋଟ ବାଘ ସଂଖ୍ୟାର 75%। ଦେଶରେ ବର୍ତ୍ତମାନ 58 ଟାଇଗର ରିଜର୍ଭ ରହିଛି, ଯାହାର କ୍ଷେତ୍ରଫଳ ପ୍ରାୟ 83,000 ବର୍ଗ କିଲୋମିଟର ହେବ ବୋଲି ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାର ଶିମିଳିପାଳରେ 32 ବାଘ ରହିଥିବା ବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନିନି ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଟାଇଗର କନଜରଭେସନ୍ରେ ବହୁତ ଗୋଟେ ପ୍ରମୁଖିତ ରହୁଛି ଏଥିପାଇଁ କି ଆମର ଶିମିଳିପାଳ ଟାଇଗର ରିଜର୍ଭ ୟୁନିକ୍ ବାୟୋଡାଇଭର୍ସିଟି, ଯୋଉଟା ଇଷ୍ଟର୍ନ ପପୁଲେସନ୍ ର ଇମ୍ପୋର୍ଟାଣ୍ଟ ବ୍ରିଡିଂ ପ୍ଲେସ୍ ଅଫ୍ ଟାଇଗର୍ସ। ପପୁଲେସନ୍କୁ ଆମେ ସୁରକ୍ଷା ଦଉଛୁ ଆଉ ପ୍ରତିବର୍ଷ ଟାଇଗର ନମ୍ବର ବଢୁଛି। ଗତ ବର୍ଷ ଆମେ ଦେଖିଲୁ 32 ଟାଇଗର ଅଛି, ଆମେ ଆଶା କରୁଛୁ ଏବେ ବି ଟାଇଗର ନମ୍ବରଟା ବଢିବ। ଡାଇଭର୍ସିଟି ବଢାଇବାକୁ ଟାଇଗର ପପୁଲେସନ୍ ଯେ ପ୍ରଥମତର ଆମେ ଇଣ୍ଟରଷ୍ଟେଟ୍ରେ ଟାଇଗର ଆଣିକି ଟ୍ରାନ୍ସଲୋକେସନ୍ କଲୁ, ଯାହାକି ଜେନେଟିକ୍ ଡାଇଭର୍ସିଟି ବଢିବ ଶିମିଳିପାଳ ଟାଇଗର ପପୁଲେସନ୍ରେ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଏବଂ ବାଘମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିବା ସାମୂହିକ ଦାୟିତ୍ୱ। ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶଗତ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁ ପୂର୍ଣ୍ଣିମାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ପ୍ରଥମ ଗୁରୁ, କିନ୍ତୁ ହିନ୍ଦୁ ଋଷି ସାଧୁସନ୍ଥମାନେ ବ୍ୟାସଦେବଙ୍କୁ ଗୁରୁ ଭାବେ ପୂଜା କରିଥାନ୍ତି। ଗୁରୁ ପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ଆହରଣ ଏବଂ କୃତଜ୍ଞତା ପ୍ରକାଶ କରିବାର ପର୍ବ। ଶିଷ୍ୟଙ୍କ ଜୀବନ ବଢ଼ିବାରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଷ୍ୟଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଗୁରୁ ଉଲ୍ଲେଖନୀୟ ମାର୍ଗଦର୍ଶନ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗୁରୁମାନେ ଶିଷ୍ୟମାନଙ୍କୁ ବିଚାର ଏବଂ ଉତ୍ତମ ମୂଲ୍ୟବୋଧ ସହିତ ସକାରାତ୍ମକ ଶକ୍ତି ପ୍ରଦାନ କରିଥାନ୍ତି। ଗୁରୁଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସନାତନ ସଂସ୍କୃତି ଏବଂ ସମୃଦ୍ଧ ଋଷି ପରମ୍ପରାରେ ଗୁରୁମାନେ ତ୍ୟାଗ, ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣର ପ୍ରତୀକ। ଜ୍ଞାନ, ଧର୍ମ, କର୍ତ୍ତବ୍ୟବୋଧ ଏବଂ ମାତୃଭୂମି ସେବାରେ ପଥ ପ୍ରଦର୍ଶନ କରୁଥିବା ସମସ୍ତ ଶିକ୍ଷା, ଦୀକ୍ଷା ଓ କର୍ମଗୁରୁଙ୍କୁ ସେ ପ୍ରଣାମ ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମାସ 1 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର

କରାଯାଇଛି। ପର୍ଯ୍ୟଟକମାନେ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ଓ ପ୍ରକୃତି ସମ୍ପର୍କିତ ପୁସ୍ତକ ପଢ଼ିବାର ସୁଯୋଗ ପାଇବା ସହ ସଂଗ୍ରହାଳୟ ବୁଲି ଦେଖିପାରିବେ। କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିର ବନକା ଲାଗି ନୀତି ପାଇଁ ସନ୍ଧ୍ୟା 6 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ଆଜି ପାଳନ କରାଯାଉଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପ୍ରଚାର କଲୁ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟାରେ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ଅଜିଜ, ଶିଳ୍ପୀଙ୍କ କଣ୍ଠରେ ସୁରେଶ ପଣ୍ଡାଙ୍କ ରଚନା।

ଭକ୍ତିଗୀତ କାର୍ଯ୍ୟକ୍ରମର ଏଥରର ଗୀତଟି ନେଇଛୁ ଶିଳ୍ପୀ ବରୁଣ ମିଶ୍ର ଏବଂ ସୁରେଶ ପରିଡ଼ାଙ୍କ କଣ୍ଠରୁ। ଗୀତ ସୁରେଶ ପରିଡ଼ା।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ସୋମ। ସୋମଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନା।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ବିଭୁ କିଶୋର, ଗୀତ ନରେନ୍ଦ୍ର ବେହେରା।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର। ଆମ ସମାଜରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ଅକ୍ଟୋବର ମାସ 2 ତାରିଖ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ, ରାଜରାସ୍ତାରୁ ଗଳି ରାସ୍ତା ଯାଏଁ, ବସ୍ତି ବାସିନ୍ଦାଙ୍କଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ନେଇ ଆକାଶବାଣୀ ଭବାନୀପାଟଣା ପହଞ୍ଚିଥିଲା। ଭବାନୀପାଟଣା ସହରଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
1: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ ଏବଂ ଏହି ପରିବେଶର, ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ ଏବଂ ଯେଉଁଠି ଆବର୍ଜନା ପକାଇବା କଥା ସେଇଠି ପକାଯିବ।

ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି, ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନୀତି, ଟେଲି କମ୍ୟୁନିକେସନ୍ ଏବଂ ବିଏସ୍ଏନ୍ଏଲ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଙ୍ଗ୍, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ କହିଛନ୍ତି। ଏହା ମାଧ୍ୟମରେ 50,000ରୁ ଉର୍ଦ୍ଧ୍ୱ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଛି।

0: ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ, ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରି ଶ୍ରୀ ମାଝୀ କହିଛନ୍ତି, ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତିନି ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ଓ ପୁଲିସ୍ ବାହିନୀ ନିୟୋଜିତ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଯୋଗାଇ ଦିଆଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଭାବିତ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 30,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଲଗାଣ ବର୍ଷାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର 60 ଟିମ୍ ନିୟୋଜିତ ଅଛନ୍ତି ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
1: ଲୋକମାନେ ପାଣି ଘେରରେ ଅଛନ୍ତି, ଅସୁରକ୍ଷିତ ଅଛନ୍ତି ବା ଯେଉଁଠି ପାଣି ବଢ଼ୁଛି ସେଠୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା, ସେଥିପାଇଁ ଆମର ପାଖାପାଖି 60 ଦଳ କାମ କରୁଛନ୍ତି। ପ୍ରତ୍ୟେକ ଦଳ ପାଖରେ ଡଙ୍ଗା ଅଛି, ଯାନ୍ତ୍ରିକ ବୋଟ୍ ଅଛି, ମୋଟର ଅଛି, ସେମାନେ ଜଣଙ୍କୁ ଜଣଙ୍କୁ କରି ବାହାର କରୁଛନ୍ତି। ଗଲା 24 ଭିତରେ ଆମେ ପାଖାପାଖି 212 ଜଣଙ୍କୁ ଉଦ୍ଧାର କରିସାରିଲୁଣି।
0: ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାରେ ବୈତରଣୀ ଓ ଶାଖା ନଦୀ, ବୁଢ଼ା ଓ କାଣି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବନ୍ୟାଜଳ ଗାଁଗୁଡ଼ିକରେ ପ୍ରବେଶ କରିବା ସହ ଚାଷଜମି ନଷ୍ଟ ହୋଇଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦା, ବଲ୍ଲଭୀଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମ ଉପରପଡ଼ାରେ ଜଳବନ୍ଦୀ ପରିବାରଗୁଡ଼ିକୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଛି। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀ, ତେଲ, ସାଲୁଙ୍କି, ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲ୍ଲାପାଳ ମହାନଦୀ କୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଅନୁସଚିବ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇର ଚିଠା ତାଲିକା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା କିପରି ସୁଚାରୁରୂପେ ପରିଚାଳିତ ହେଉଛି ସେ ସମ୍ପର୍କରେ ଶ୍ରୀ ପାଢ଼ୀ କ୍ଷେତ୍ରୀୟ ପର୍ଯ୍ୟାୟରେ ଅନୁଧ୍ୟାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥର କିଛି ଖବର ସଂକ୍ଷେପରେ। ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କେନ୍ଦ୍ରୀୟ ପରୀକ୍ଷାଗାରକୁ ଜିଲ୍ଲାପାଳ ଅମ୍ବର କୁମାରଙ୍କର ଉଦ୍ଘାଟନ କରିଛନ୍ତି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ କିଶୋର ନ୍ୟାୟ, ସାଇବର ସୁରକ୍ଷା, ପ୍ରଶାସନିକ ସେବାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ା ଜିଲ୍ଲାକୁ ରାଜ୍ୟସ୍ତରୀୟ ହେପାଟାଇଟିସ୍ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଡୁଙ୍ଗୁରିପାଲି ବ୍ଲକର ଧର୍ମଦାଣ୍ଡି ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି,

0: ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଘର ଯତ୍ନ ଓ ସଂରକ୍ଷଣ କ୍ଷେତ୍ରରେ ସେବା ଯୋଗାଉଥିବା 25 ଜଣ ବ୍ୟାଘ୍ର ରକ୍ଷକଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ନନ୍ଦନକାନନରେ 36 ବାଘ ରହିଛନ୍ତି। ସେଥିମଧ୍ୟରେ 18 ସାଧାରଣ ରଙ୍ଗର ବାଘ, 5 ଧଳା ବାଘ ଓ 5 ମେଲାନିଷ୍ଟିକ୍ ବାଘ ରହିଛନ୍ତି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚେସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5,711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3,682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9 ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9,115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15 ପହଞ୍ଚିଥିଲା। ଏହି ସୀମା 24,700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ଭଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷଙ୍କ ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହାବସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି, ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଙ୍କୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି, ଫଳରେ ମଣିଷ ଏବଂ

0: ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ, ପ୍ରଭାବଶାଳୀ ଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବାଘ ସଂରକ୍ଷଣ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ଭାବେ ପରିଚିତ। ଶିମିଳିପାଳରେ ମୋଟ ବାଘ ସଂଖ୍ୟା 35 ଥିବା ଜଣାପଡ଼ିଛି। ତେବେ ସେଥିମଧ୍ୟରେ 19 ସିଡୋ ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି ବୋଲି ବନ ବିଭାଗ କହିଛି। 2030 ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା 100 ଅଧିକ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ବାଘକୁ ସଂରକ୍ଷଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ସଂହତି ମଧ୍ୟ ବଜାୟ ରହିପାରିବ।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନ କରିଥିଲେ ସୁଚିସ୍ମିତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
4: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
5: କାଇଁ ତୁ ଜାଣିନୁ, ସରକାରଙ୍କ PM ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।
6: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ସାନା ଚରଣ ହାସଦା ଏବଂ ତାଙ୍କର ସାଥୀ କଳାକାରମାନେ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ। ଯିଏ ଯେଉଁ ଜାତି ଧର୍ମ ବର୍ଣ୍ଣର ହେଉନା କାହିଁକି ମୃତ୍ୟୁ ସୁନିଶ୍ଚିତ। ଗୀତଟି ଏହି ମର୍ମର।

ସାଉନାଚରଣ ହାସ୍ତା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ବିନୋଦ ସରେନ, ଚୈତନ୍ୟ ବେଶ୍ରା, ଯଦୁ ମାର୍ଡ଼ି, ଅନ୍ତ ହେମ୍ରମ, ମଧୁସୂଦନ ମୁର୍ମୁ, କରରାମ ମୁର୍ମୁ, ସୁଖୀ ସରେନ, ଜବା ମୁର୍ମୁ ଏବଂ ସୁଗି ହେମ୍ରମ।

0: କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ, ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ୍ ଆମେରିକୀୟ ଡଲାର, ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024ର ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
2: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक फोर्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर।
1: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂହ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧୀଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂହ କହିଛନ୍ତି, ସରକାର ବାରମ୍ଭାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂହ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧୀଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧୀଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ, ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ୱାଇଏସ୍ଆର୍ସିପିର ଗୋଲା ବାବୁରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା

ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ତାରିଖ ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତ ମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୁହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୁହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୁହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷକରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳା କ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 ଜଣ କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକୁ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟ ବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ 5,041 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ସହ ମୋଟ 12ଟି ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବାବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି ଜୁଲାଇ 27 ତାରିଖରେ ଜଏଣ୍ଟ ଆୱାମି ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲକୋଟ୍ରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ

0: ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଙ୍ଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନ ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଓଡ଼ିଶାରୁ ଗୁଜରାଟର ସୁରଟ ମଧ୍ୟରେ ଯାତାୟତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ୍ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ୍ ଭାବେ ଚଳାଚଳ ଆରମ୍ଭ କରିଛି। ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏହି ଦୈନିକ ରେଳ ସେବା ଗଞ୍ଜାମ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଶ୍ରମିକ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ। ଏହି ଅବସରରେ ସେ ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର 57 ବ୍ଲକର ବ୍ଲକ ଲେଭୁଲ ଫେଡେରେସନର ସଦସ୍ୟା ଓ ନେତୃବୃନ୍ଦ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ, ଉଦ୍ୟୋଗ ବିକାଶ ସମ୍ପର୍କରେ ମତ ବିନିମୟ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଥିକ ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଏଲ୍ଏଫ୍ ସଦସ୍ୟାମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ଶୁଣିବା ସହ ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରି ବଜାର ସହ ଯୋଡ଼ିବା, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଫଳ ଉଦ୍ୟୋଗରେ ପରିଣତ କରିବା ଏବଂ ବିଏଲ୍ଏଫ୍ଗୁଡ଼ିକୁ ଆର୍ଥିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ।
2: ଆମର ଯେଉଁ ମିଶନ ଅଛି 2036 ବିକଶିତ ଓଡ଼ିଶା ହେବ, ଓମେନ୍ ଲେଡ୍ ଡେଭଲପମେଣ୍ଟ ହେବ ଏବଂ ପ୍ରତି ପଞ୍ଚାୟତରେ ଗୋଟେ ପଞ୍ଚାୟତ ୱାନ୍ ପ୍ରଡକ୍ଟରେ ଯିବୁ ଏବଂ ୱାନ୍ ଡିଷ୍ଟ୍ରିକ୍ଟ ମିନ୍ସ ୱାନ୍ MSME ଗୋଟେ ଉଦ୍ୟୋଗ ମହିଳାମାନଙ୍କର ହେବ। ସୁଭଦ୍ରା ଶକ୍ତିର ଯେଉଁ ବ୍ରାଣ୍ଡିଂ ଅଛି, ସୁଭଦ୍ରା ଶକ୍ତିର ଯେଉଁ ଉତ୍ପାଦ ଅଛି, ସୁଭଦ୍ରା ଶକ୍ତିର ତାର କେମିତି ବଜାର ଅଛି, ତାର କେମିତି ମାର୍କେଟିଂ କରୁଛନ୍ତି, ମହିଳାଙ୍କୁ କ'ଣ ସମସ୍ୟା ଅଛି, ତାର ସମାଧାନ କ'ଣ ହୋଇପାରିବ, ଇଏ ସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ପରେ ଆମେ ଯେଉଁ ବିକଶିତ ଓଡ଼ିଶା 2036 ପାଇଁକି ବାହାରିବୁ, ସେଥିରେ ସେଣ୍ଟର ଷ୍ଟେଜରେ ମହିଳାମାନେ ରହିବେ, ତାକୁ ଆଧାର କରି ହିଁ ସୁଭଦ୍ରା ଶକ୍ତି ତିଆରି ହେବ।
1: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଆକ୍ୱା ପ୍ରିନେଭୁର କନ୍କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ମତ୍ସ୍ୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ସୁବର୍ଣ୍ଣପୁରରେ ଆଉ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ, ବୈଜ୍ଞାନିକ, ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ଏହି କନ୍କ୍ଲେଭ୍ରେ ଯୋଗଦେଇ ମତ୍ସ୍ୟ ମୂଲ୍ୟଯୁକ୍ତ ଉତ୍ପାଦ ଓ ନୂତନ ଉଦ୍ୟୋଗ ସମ୍ଭାବନା ଉପରେ ମତ ବିନିମୟ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ
3: ଓଡ଼ିଶାରୁ ପାଖାପାଖି ଆମେ ଏବେ 5,500 କୋଟି ଟଙ୍କାର ମାଛ ବାହାରକୁ ଉତ୍ପାଦନ ରପ୍ତାନୀ କରୁଛେ ଏବଂ ତାକୁ ଆମର ଲକ୍ଷ୍ୟ ରହିଛି 25,000 ଲକ୍ଷ ଆମେ କେମିତି 25,000 କୋଟି କେମିତି ରପ୍ତାନୀ କରିବା ସେଥିପାଇଁ ଆମେ କାମ କରୁଛୁ ଏବଂ ତା ପାଇଁ ଆମ ଗୋଟେ ଚିଙ୍ଗୁଡ଼ି ମିଶନ ଯୋଉ ରହିଛି ତାଙ୍କୁ ମଧ୍ୟ ଆମର ଯୋଉ ଆଗରୁ ହାଇଟାଇଡ୍ ଲାଇନ୍ ଯୋଉ ଆପଣଙ୍କର ଦେଖୁଥିବେ ଯୋଉ ସମୁଦ୍ର ବେଳାଭୂମିର ମାତ୍ର 2 କିଲୋମିଟର ଆଗକୁ ଆମେ ଚିଙ୍ଗୁଡ଼ି ଚାଷ କରୁଥିଲେ କିନ୍ତୁ ଆଜି ଆମର କ୍ୟାବିନେଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିଛନ୍ତି 10 କିଲୋମିଟର ପର୍ଯ୍ୟନ୍ତ ଆମେ ସୁଦୂର 10 କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ ଏବେ କରିପାରିବା ବାହାରକୁ ଏବଂ ଏବେ ବର୍ତ୍ତମାନ ଯୋଉ 2 ଆମର ପଲିସି ମଧ୍ୟ ଆସିଛି ଯେ ଡବଲ ଇଞ୍ଜିନ୍ର ଡବଲ ପଲିସି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏଥିରେ ଚାଷୀମାନଙ୍କୁ ଯୋଉ ପୋଖରୀ ଖୋଳିବାଠୁ ଆରମ୍ଭ କରି ଜାଆଁଳ ଦେବା, ଖାଦ୍ୟ ଦେବା ଏବଂ ମାର୍କେଟରେ ବିକ୍ରି କରି ଭାଲ୍ୟୁଏସନ୍ କରିବା ପର୍ଯ୍ୟନ୍ତ ମଧ୍ୟ ସବସିଡ୍ର ବ୍ୟବସ୍ଥା କରାଯାଇଛି ଯାହାଫଳରେ ମାଛ ଚାଷ ପାଇଁ ଆଜି ଲୋକମାନଙ୍କର ଆଗ୍ରହ ଚାଷୀମାନଙ୍କର
4: ବଢୁଛି।

0: ହଁ, ମତ୍ସ୍ୟଜୀବୀ ମାନଙ୍କ ପାଇଁ ଏବେ ବର୍ତ୍ତମାନ ଖୁସିର ଖବର, ବର୍ତ୍ତମାନ ଆମର ବିଭିନ୍ନ ଯୋଉ ଥିଲା ଜେଟି ହାର୍ବର ତାକୁ ମଧ୍ୟ ଡେଭଲପମେଣ୍ଟ କରାଯାଉଛି। ଏବେ ଗଞ୍ଜାମର ଯୋଉ ଗୋପାଳପୁର ଠାରେ ଆପଣଙ୍କର ଆରିଆପଲ୍ଲୀ ତାର ଫିସିଂ ହାର୍ବର ସ୍ମାର୍ଟ ଫିସିଂ ହାର୍ବର 500 କୋଟି ଟଙ୍କା ବିନିମୟ ହେବ, ତାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଞ୍ଜୁରୀ ଦେଇ ସାରିଛି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନଟି ପରେ।

0: ଦେବାର ନଜିର ଅଛି। ଅନେକ ଲୋକ ସେଥିରେ ଗୋଟେ ରେକର୍ଡ ସୃଷ୍ଟି କରିବା ପାଇଁ ବି ଚେଷ୍ଟା କରୁଛନ୍ତି। ପ୍ରଥମେ ଆମେ କହୁଛେ ଯେ ରକ୍ତଦାନଟା ଗୋଟେ ମହତ ଦାନ ଏବଂ ସେଟା ଗୋଟେ ବିରାଟ ବଡ଼ ପୁଣ୍ୟ କାମ।
1: ମାନେ ଆମେ ଜଣକୁ ରକ୍ତ ଦେଲେ ରୋଗୀଟା ତ ବଞ୍ଚିଗଲା ନା, ତେଣୁ ତାର ଜୀବନ ଯୋଉ ବଞ୍ଚିଲା ସେଇଥିପାଇଁ ମହତ ଦାନ କୁହାଯାଉଛି। ତାପରେ ଏବେ ବ୍ୟବସ୍ଥା ଅଲଗା ପ୍ରକାର ହେଲାଣି, ଗୋଟିଏ ରକ୍ତ ସଂଗ୍ରହ କଲେ ତାକୁ ବିଭାଜନ ପ୍ରକ୍ରିୟାରେ ତିନିଟା ରୋଗୀ ପର୍ଯ୍ୟନ୍ତ ଦିଆହେଇପାରୁଛି,
0: ଯାହା ଆବଶ୍ୟକତା ରହିଛି।
1: ହଁ, ଯାହାର ଯୋଉଟା ଅଭାବ ଅଛି, ଯୋଉଟା ଦରକାର, ତେଣୁ ତାକୁ ପୃଥକୀକରଣ ବ୍ୟବସ୍ଥା ବି ଆମର ଏଇ ବ୍ଲଡ୍ ହେଲାଣି। ଆଉ ସେ ବିଷୟରେ ବଡ଼ ଭାଇ, ତାହେଲେ ଡାକ୍ତର ଯିଏ ଅଛନ୍ତି ଆମର ବ୍ଲଡ୍ ବ୍ୟାଙ୍କ ରକ୍ତ ଭଣ୍ଡାର ଯୋଉ ଅଧିକାରୀ ଅଛନ୍ତି ଡକ୍ଟର ସୌମ୍ୟରଞ୍ଜନ ନାୟକ, ତାଙ୍କୁ ବୁଝିବା ଏଇ ରକ୍ତଦାନ ସମ୍ପର୍କରେ ଆମର ଯୋଉ ଧାରଣା ଅଛି, କେମିତି ଦବା, କାହାକୁ ଦବା, କେତେବେଳେ ଦେଇପାରିବା, 24 ଘଣ୍ଟା ତ ବ୍ଲଡ୍ ବ୍ୟାଙ୍କ ଖୋଲା ଅଛି। ତାପରେ ରୋଗୀ ବିଭିନ୍ନ ଜାଗାରେ, ଖାଲି ବାରିପଦାରେ ନୁହେଁ, ଭୁବନେଶ୍ୱର ବା ଅନ୍ୟ ଜିଲ୍ଲା ହେଡକ୍ୱାର୍ଟରରେ ଯେଉଁମାନେ ବି ଚିକିତ୍ସିତ ହେଉଛନ୍ତି ସେମାନେ ବି ରିକ୍ୱାୟାରମେଣ୍ଟ କରନ୍ତି ଯେ ଆମର ବ୍ଲଡ୍ ବ୍ୟାଙ୍କରେ ଏଇ ବ୍ଲଡ୍ ନାହିଁ, ତେଣୁ ଏଠୁ ମଗାଯାଉ। ଆଉ ଯୋଉଟା ସବୁ ନେଗେଟିଭ ଗ୍ରୁପ୍ର, ଯୋଉଟା ଧର ଓ ନେଗେଟିଭ, ଏ ନେଗେଟିଭ, ସେଇ ବ୍ଲଡ୍ ପାଇବା ଟିକେ କଷ୍ଟ, ମାନେ କିଞ୍ଚିତ ଲୋକ ଅଛନ୍ତି। ଯୋଉଟା ବେଶୀ ଆଭେଲେବୁଲ, ଓ ପଜିଟିଭ, ଏ ପଜିଟିଭ, ବି ପଜିଟିଭ, ଏ ବି ପଜିଟିଭ, ଏ ସଂଖ୍ୟା ବହୁତ, କିନ୍ତୁ ଯଦି ନେଗେଟିଭ ଗ୍ରୁପ୍ର ହୁଏ ତାହେଲେ ଟିକେ କଷ୍ଟ ଅଛି। ତେବେ ଡାକ୍ତର ବାବୁଙ୍କ ସାଙ୍ଗରେ କଥା ହବା ଆଉ।
0: ହଉ ହଉ
2: ସାର୍, ନମସ୍କାର, ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
3: ନମସ୍କାର, ମୋ ନାମ ଡକ୍ଟର ସୌମ୍ୟରଞ୍ଜନ ନାୟକ, ମୁଁ ବାରିପଦା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ରରେ ରକ୍ତ କେନ୍ଦ୍ର ଅଧିକାରୀ ଭାବେ କାମ କରି ଆସୁଛି।
2: ତେବେ ଆପଣ କଣ ଅନୁଭବ କରୁଛନ୍ତି, ବିଶେଷ କରି ଆମର ଏଇ ମୟୂରଭଞ୍ଜ ଜିଲ୍ଲାରେ ବା ଉତ୍ତର ଓଡ଼ିଶାରେ ଏଇ ରକ୍ତ ସମ୍ପର୍କିତ ଯେଉଁ ବ୍ୟାଙ୍କ ରହିଛି, ତାର ଆବଶ୍ୟକତା କେମିତି କଣ ରହିଛି?
3: ଦେଖନ୍ତୁ, ରକ୍ତ ଯଦି ଆମେ କହିବା, ଏ ଗୋଟେ ମନୁଷ୍ୟର ଅବିଚ୍ଛିନ୍ନ ଟିସୁ, ବା ତାକୁ ଆମେ କହୁଛୁ ଲିକ୍ୱିଡ ଫ୍ଲୁଇଡ୍ କନେକ୍ଟିଭ ଟିସୁ କହୁଛୁ ତାକୁ ଆମେ, ଓଡ଼ିଆରେ କହିବାକୁ ଗଲେ ସଂଯୋଜକୀ ଟିସୁ। ଯେମିତି ଆପଣଙ୍କ ମସଲ୍ସ ଗୋଟେ ଟିସୁ ରହିଛି, ସେଭଳି ରକ୍ତ ମଧ୍ୟ ଆପଣଙ୍କ ଦେହର ଗୋଟେ ପାର୍ଟ। କିନ୍ତୁ ଦେଖନ୍ତୁ, ଆମେ ବ୍ଲଡ୍ ବ୍ୟାଙ୍କରେ ଯେଉଁ ରକ୍ତଟା ବର୍ତ୍ତମାନ ରୋଗୀଙ୍କୁ ଦେଉଛୁ, ସେଟା ଗୋଟେ ଆମେ ମେଡିସିନ ହିସାବରେ ଦେଉଛୁ। ତେଣୁ ଗୋଟେ ମେଡିସିନ କହିଲେ ଆମ ମନକୁ ଆସେ ଥଣ୍ଡା ହେଉଛି ବା ଜ୍ୱର ହେଉଛି ବା କାଶ ହେଉଛି, ଆମେ ଡାକ୍ତରଙ୍କ ପାଖକୁ ଯାଉଛୁ, ଡାକ୍ତର ମେଡିସିନରେ ଲେଖୁଛନ୍ତି, ସେ ମେଡିସିନ ଆମେ କୌଣସି ମେଡିସିନ ଦୋକାନରୁ ଯାଇକି ନେଇକି ଆସୁଛୁ। କିନ୍ତୁ ରକ୍ତ ବି ଗୋଟେ ମେଡିସିନ ସେଇମାନଙ୍କ ପାଇଁ ଯେଉଁମାନଙ୍କ ଦେହରେ ୟା ତ ରକ୍ତ କମ୍ ତିଆରି ହେଉଛି କିମ୍ବା କୌଣସି କାରଣବଶତରୁ ରକ୍ତ ନଷ୍ଟ ହେଇଯାଉଛି, ତ ସେମାନଙ୍କ ପାଇଁ ଏ ରକ୍ତଟା ହିଁ ଗୋଟେ ମେଡିସିନ। କିନ୍ତୁ ଦୁଃଖର ବିଷୟ ଏହା କି ସେ ମେଡିସିନଟା କୌଣସି ଫ୍ୟାକ୍ଟ୍ରି ତିଆରି ହେଇପାରିବନି କିମ୍ବା କୌଣସି ଦୋକାନରେ ଆପଣଙ୍କୁ ମିଳିବନି, ସେଟା ଜଣେ ଦେଲେ ହିଁ ଆଉ ଜଣେ ପାଇକି ତାର ଜୀବନ ରକ୍ଷା ହେଇପାରିବ। ତେଣୁ ସବୁଠାରୁ ଇମ୍ପୋର୍ଟାଣ୍ଟ ବିଷୟବସ୍ତୁ ଏହା କି ଆମକୁ ରକ୍ତଦାନର ପ୍ରକ୍ରିୟାଟାକୁ ବର୍ଷ ତମାମ ଜାରି ରଖିବାର ଅଛି। ଆପଣମାନଙ୍କ ଜାଣିବା ପାଇଁ ମୁଁ ଏତିକି କହିବି, ପ୍ରତିବର୍ଷ ପାଖାପାଖି 2000-3000 ଅଧିକ ରୋଗୀ ରକ୍ତ ଉପରେ ଡିପେଣ୍ଡ କରୁଛନ୍ତି। ତା ଛଡ଼ା ଆପଣ ସମସ୍ତେ ଜାଣିଥିବେ ଯେଉଁ ଥାଲାସେମିଆ, ସିକିଲସେଲ ଏନିମିଆ, ଏ ଯେଉଁ ରକ୍ତବିହୀନତା ରୋଗ ସବୁ ରହିଛି, ସେ ରୋଗରେ ବି ମଧ୍ୟ ରୋଗୀ ଧୀରେ ଧୀରେ ବଢ଼ିବାରେ ଲାଗିଛନ୍ତି। ଆଗରୁ ମଧ୍ୟ ଥିଲେ, କିନ୍ତୁ ଏବେ ସରକାର ଯେଉଁଭଳିଆ ଚିକିତ୍ସା ଏବଂ ଡାଇଗ୍ନୋସିସ୍ର ଯେଉଁ ଉନ୍ନତିକରଣ କରିଛନ୍ତି, ଯାହାଫଳରେ କି ଅଧିକରୁ ଅଧିକ ରୋଗୀ ବାହାରିକି ଆସୁଛନ୍ତି, ଚିହ୍ନଟ ହେଉଛନ୍ତି ଆଉ ସେମାନେ ଉପଯୁକ୍ତ ଚିକିତ୍ସା ନେବାରେ ସକ୍ଷମ ହେଉଛନ୍ତି, ସେଥିପାଇଁ ଆମକୁ ଧୀରେ ଧୀରେ ରୋଗୀଙ୍କ ଲୋଡ଼ ବଢ଼ୁଛି। କିନ୍ତୁ ବର୍ତ୍ତମାନ ମଧ୍ୟ ରକ୍ତ ପାଇଁ ଆୱାରନେସ୍, ଯେଉଁ ଜାଗୃତିକତା ଯେଉଁ ଆମେ କହୁଛୁ, ସେଟା ଲୋକଙ୍କ ମଧ୍ୟରେ ଅଭାବ ଦେଖାଯାଇଛି। ଲୋକମାନେ ଆଜି ମଧ୍ୟ ଭାବନ୍ତି, ମୁଁ ରକ୍ତ ଦେଇଦେଲେ ମୋର କ'ଣ କିଛି କ୍ଷତି ହେଇଯିବ କି, ମୁଁ ଅସୁସ୍ଥ ହେଇଯିବି କି, ମୁଁ ଗୋଟେ ରୋଗୀକୁ ରକ୍ତ ଦେଲେ ମୋର କିଛି କ୍ଷତି ହେଇଯିବନି ତ। ତେଣୁ ସମସ୍ତଙ୍କୁ ଜାଣି ରଖିବା ପାଇଁ ମୁଁ ଗୋଟେ ସିମ୍ପଲ୍ କାଲକୁଲେସନ୍ କହିବି। କାଲକୁଲେସନ୍ ହେଲା, ପ୍ରଥମେ ଜାଣିବା ଦରକାର ଆମ ଦେହରେ ରକ୍ତ ଅଛି କେତେ। ଯଦି ପୁରୁଷ ଲୋକଙ୍କ କଥା ଆମେ କହିବା, ମାନେ ଧରନିଅନ୍ତୁ ଗୋଟେ ଲୋକର ଓଜନ 60 kg, ପ୍ରତି କେଜି ଅନୁସାରେ 76 ml ରକ୍ତ ରହିଛି। ତେଣୁ ଯଦି ଗୋଟେ ଆମେ 60-70 kg ଲୋକର କଥା କହିବା, ତା ଦେହରେ ମୋଟାମୋଟି ଭାବେ 4-5 liter ରକ୍ତ ରହୁଛି। ତ ଆମକୁ ରକ୍ତ ଦରକାର କେତେ? ଯଦି ଆମେ ବହୁତ କଠିନ ପରିଶ୍ରମ କରୁଛେ, ବିଲରେ ହଳ କରୁଛେ କିମ୍ବା ବହୁତ ଫିଜିକାଲ ଆକ୍ଟିଭିଟି କରୁଛେ, ତାହେଲେ ଅତି ବେଶୀରେ ଆମର 50 ml/kg, ମାନେ ଗୋଟେ କେଜିରେ 50 ml ଭାବେ ରକ୍ତ ଖର୍ଚ୍ଚ ହେବ। ତା ମାନେ ଗୋଟେ 60 kg ଲୋକ ପାଇଁ 3000 ml ଦରକାର, ତ ବାକି 1000 ml ମାନେ ଗୋଟେ ଲିଟର ରକ୍ତ ବା 1.5 liter ରକ୍ତ ତାଙ୍କ ଦେହରେ ଏକ୍ସଟ୍ରା ରହୁଛି, ଯୋଉଥିରୁ କି ଆପଣ 3 months ଥରେ ଲେଖା ସେଠୁ 350-450 ml ରକ୍ତ ଦେବେ,
2: ଯେକୌଣସି ପୁରୁଷ କିମ୍ବା ମହିଳା।
3: ହଁ, ମହିଳାମାନଙ୍କ କ୍ଷେତ୍ରରେ ଯୋଉଟା ପୁରୁଷମାନଙ୍କର 76 ml/kg ରହୁଛି, ସେଟା ମହିଳାମାନଙ୍କର 66 ml/kg। ତା ଛଡ଼ା ମହିଳାମାନଙ୍କର ବି ଆମେ ଜାଣିଛୁ ମାସକକୁ ଯୋଉ ମାସିକିଆ ହୁଏ, ଋତୁସ୍ରାବ ହୁଏ, ସେଥିପାଇଁ ମହିଳାମାନେ 4 months ଥରେ ଲେଖା ରକ୍ତ ଦେବେ, ପୁରୁଷମାନେ 3 months ଥରେ ଲେଖା ରକ୍ତ ଦେବେ।
2: କେତେ ବର୍ଷ ଭିତରେ ରକ୍ତ ଦେବା ପାଇଁ ମହିଳାମାନେ ବା ପୁରୁଷ

0: ମାନେ ସକ୍ଷମ ହୁଅନ୍ତି ଏବଂ କେତେ ବର୍ଷ ପର୍ଯ୍ୟନ୍ତ ଦେଇପାରିବେ?
1: 18 ବର୍ଷ ଉପରେ ଯେକୌଣସି ପୁରୁଷ ବା ମହିଳା ରକ୍ତ ଦେଇପାରିବେ, ଆଉ ରକ୍ତ ଆପଣ 65 ବର୍ଷ ପର୍ଯ୍ୟନ୍ତ ଦେଇପାରିବେ, କିନ୍ତୁ 60 ବର୍ଷ ପରେ ଆପଣ ଫାର୍ଷ୍ଟ ଟାଇମ୍ ଡୋନର ହେଇପାରିବେନି। ତେଣୁ ଆପଣ ପ୍ରଥମ ଥର ପାଇଁ ରକ୍ତ ଦେବାକୁ ଚାହୁଁଥିଲେ 60 ବର୍ଷ ଆଗରୁ ଦେବାକୁ ପଡିବ, ଆଉ ଆପଣ 65 ବର୍ଷ ପର୍ଯ୍ୟନ୍ତ ରକ୍ତଦାନ ପ୍ରକ୍ରିୟା ଜାରି ରଖିପାରିବେ।
0: ତେବେ ଜଣେ ବର୍ଷକୁ କେତେ ଥର ରକ୍ତ ଦେଇପାରିବ?
1: ଜଣେ ପୁରୁଷ ହେଇଥିଲେ ଯେମିତି ମୁଁ କହିଲି 3 ମାସକୁ ଥରେ ମାନେ ବର୍ଷକୁ 4 ଥର, ଆଉ ସ୍ତ୍ରୀ ଲୋକ ହେଇଥିଲେ 4 ମାସକୁ ଥରେ ମାନେ ବର୍ଷକୁ 3 ଥର ରକ୍ତ ଦେଇପାରିବେ, କିନ୍ତୁ ତାଙ୍କ ଓଜନ 45 କିଲୋରୁ ଅଧିକା ଥିବା ଦରକାର, ହିମୋଗ୍ଲୋବିନ 12.5 mg/dL ଅଧିକା ଥିବା ଦରକାର ଏବଂ ବୟସ 18ରୁ ଅଧିକା ହେବା ଦରକାର। ତା ଛଡ଼ା ରକ୍ତ ସଂଗ୍ରହ ସମୟରେ ଆମେ ରକ୍ତ ଦେବାକୁ ଆସିଥିବା ଲୋକମାନଙ୍କୁ ଅନେକ ସାରା କ୍ୱେଶ୍ଚିନ୍ ପଚାରିଥାଉ, କାହିଁକି ନା ଜଣେ ସୁସ୍ଥ ଲୋକ ହିଁ ରକ୍ତ ଦେଇପାରିବେ। ଯଦି ତାଙ୍କ ମଧ୍ୟରେ ସେ କୌଣସି ମେଡ଼ିସିନ୍ ଖାଉଥିବେ କିମ୍ବା କୌଣସି ପ୍ରୋବ୍ଲେମ୍ ହେଇଥିବ ତାହେଲେ ସେ ରକ୍ତ ଦେଇପାରିବେ ନାହିଁ। ବଟ୍ ଆମେ ଦେଖୁଛୁ ସୁସ୍ଥ ଆମେ କାହାକୁ କହିବା? ଆମେ କ'ଣ ସମସ୍ତେ ସୁସ୍ଥ କି? ଆମେ କହୁଛୁ ଗୋଟେ ଟର୍ମ ଆପାରେଣ୍ଟଲି ହେଲ୍ଦି, ଆମେ ରୋଗୀଙ୍କ କମ୍ପାରିଜନରେ ସୁସ୍ଥ ଅଛୁ, କିନ୍ତୁ ଆମେ ସମସ୍ତେ ବି ଜାଣିନୁ ଆମେ କେତେ ସୁସ୍ଥ ଅଛୁ। କିନ୍ତୁ ରକ୍ତଦାନ ସମୟରେ ଯେଉଁ ଆମେ ଗୋଟେ କ୍ୱେଶ୍ଚିନର୍ ବନେଇଛୁ ସେଇଟା ପଢ଼ିଲେ ଆପଣ ଜାଣିପାରିବେ ସେଇ ରୋଗ ଆପଣଙ୍କୁ ଅଛି କିମ୍ବା ନାହିଁ, କ'ଣ ମେଡ଼ିସିନ୍ ଖାଉଛନ୍ତି କିମ୍ବା ଖାଉନାହାନ୍ତି। ଯଦି ଆପଣ ସେଇ ପ୍ରକ୍ରିୟାରେ ଆପଣ ପାସ୍ କରିଗଲେ ଆପଣ ରକ୍ତ ଦେଇପାରିବେ।
0: କେଉଁ କେଉଁ ବ୍ୟକ୍ତି ରକ୍ତ ଦେଇପାରିବେନି ସେଇଟା ଆଗେ ଆମର ଅନେକ ଲୋକଙ୍କର ପ୍ରଶ୍ନ ଆସୁଥିବ ଯେ କେଉଁ ବ୍ୟକ୍ତିମାନେ ବା ମହିଳାମାନେ ରକ୍ତ ଦାନ କରିପାରିବେ ନାହିଁ?
1: ପ୍ରଥମତଃ ଯେଉଁମାନେ ରକ୍ତ ନେଉଛନ୍ତି ସେମାନେ କେବେ ରକ୍ତ ଦେବେନି ଫାର୍ଷ୍ଟ। ଦ୍ୱିତୀୟ କଥା ହେଲା, ଧରନ୍ତୁ ଜଣେ ପ୍ରେଗନେଣ୍ଟ ଅଛନ୍ତି, ଛୁଆ 1 ବର୍ଷରୁ କମ୍ ହେଇଛି, ସେ ରକ୍ତ ଦେଇପାରିବେ ନାହିଁ, ସେ ଗୋଟେ କ୍ୟାଟେଗୋରି ପଳେଇଲା। ତା ଛଡ଼ା ଯେଉଁମାନଙ୍କର ମସ୍ତିଷ୍କ ଜନିତ କୌଣସି ବି ରୋଗ ଅଛି ସେମାନେ କେବେ ବି ରକ୍ତ ଦେବେ ନାହିଁ।
0: ଏ ଯୋଉ ମସ୍ତିଷ୍କ ରୋଗ କହିଲେ କି କି ରୋଗ ସାଧାରଣ ଭାବରେ ଆମର ଭାଇ ଭଉଣୀମାନେ ଟିକେ ଜାଣି ରଖିବା ଦରକାର?
1: ଯେମିତିକି ଆପଣ ଏନ୍ସେଫାଲାଇଟିସ୍ ହୁଏ, କିଛି ଜଣଙ୍କୁ ମୂର୍ଚ୍ଛା ମାରେ, ଯୋଉ ବାତ ମାରେ, ଏଇସବୁ ରୋଗ ଯୋଉ ଥାଏ, ଯେକୌଣସି ମସ୍ତିଷ୍କ ଜନିତ ରୋଗରେ ଆମେ ରକ୍ତ ଦେବାନି, କାହିଁକି ନା ରକ୍ତର ମସ୍ତିଷ୍କକୁ ଡାଇରେକ୍ଟଲି କନେକ୍ସନ୍ ଅଛି। ଅଳ୍ପ ସମୟ ପାଇଁ ବି ଯଦି ବ୍ରେନ୍କୁ ହାଇପୋକ୍ସିଆ ହୁଏ ତାଙ୍କ ଡିଜିଜ୍ଟା ବଢ଼ିଯାଇପାରେ। ସେଥିପାଇଁ ଆମେ ଚେଷ୍ଟା କରିବା ଯେଉଁମାନେ ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି କିମ୍ବା ସେ ପାଇଁ କୌଣସି ମେଡ଼ିସିନ୍ ବି ଖାଉଛନ୍ତି ଆମେ ତାଙ୍କଠୁ ବ୍ଲଡ୍ ନେବା ନାହିଁ ମସ୍ତିଷ୍କ ଜନିତ ରୋଗ ପାଇଁ। ତା ଛଡ଼ା ହାର୍ଟ ଜନିତ ରୋଗ ଅଛି ଆପଣଙ୍କ ଅଛି, ଧରନ୍ତୁ କାହାର ଭାଲ୍ ରିପ୍ଲେସମେଣ୍ଟ ହେଇଛି, କାହାକୁ ଆଗରୁ ହୃଦରୋଗ ଅଛି, କିଛି ଛୋଟ ଛୁଆଙ୍କ ବି ଜନ୍ମ ବେଳୁ ବି ଥାଏ କଞ୍ଜେନିଟାଲ୍ ହାର୍ଟ ଡିଜିଜ୍ ଥାଏ, ସେଭଳିଆ ରୋଗୀଙ୍କଠୁ ବି ଆମେ ରକ୍ତ ନେବାନି। ସିମ୍ପଲ୍ ଭାଷାରେ ମୁଁ କହିବାକୁ ଗଲେ ଯେଉଁମାନେ କୌଣସି ପ୍ରକାର ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନେ ରକ୍ତ ଦେଇପାରିବେ ନାହିଁ। କିନ୍ତୁ ଏଠି ବ୍ୟତିକ୍ରମ କ'ଣ, ସପୋଜ୍ ଆମ ଡାଇବେଟିସ୍, ବର୍ତ୍ତମାନ ଯେଉଁ ଆମେ କହୁଛୁ ନନ୍ କମ୍ୟୁନିକେବୁଲ୍ ଡିଜିଜ୍ ଯେଉଁଟାକି ଲାଇଫ୍ ଷ୍ଟାଇଲ୍ ଚେଞ୍ଜ ପାଇଁ ହେଉଛି, ଲାଇକ୍ ବ୍ଲଡ୍ ପ୍ରେସର, ସୁଗାର, ଏଇ ଯେଉଁ ସବୁ ଡିଜିଜ୍ ଅଛି, ଏସବୁ କେସ୍ରେ ଯଦି ଆପଣ କଣ୍ଟ୍ରୋଲ୍ରେ ଅଛନ୍ତି, ଡାଇବେଟିସ୍ ଜଣଙ୍କୁ ହେଇଛି କିନ୍ତୁ ମେଡ଼ିସିନ୍ ଖାଇକି ଡାଇବେଟିସ୍ କଣ୍ଟ୍ରୋଲ୍ରେ ଅଛି, ସେ ବ୍ଲଡ୍ ଦେଇପାରିବେ। କିନ୍ତୁ ଯଦି ସେ ଇନ୍ସୁଲିନ୍ ନେଉଛନ୍ତି କିମ୍ବା ଡାଇବେଟିସ୍ ଜନିତ ତାଙ୍କର ଆଖିରେ କିମ୍ବା କିଡ଼ନୀରେ ପ୍ରୋବ୍ଲେମ୍ ଅଛି ତାହେଲେ ସେ ରକ୍ତ ଦେବେ ନାହିଁ, ଯେଉଁଟାକି ଆମେ ଡୋନେସନ୍ ପୂର୍ବରୁ ତାଙ୍କୁ ପଚାରିକି କ୍ଲିୟର୍ କରୁ ସେ ଜିନିଷଟା।
0: ଏଇ ଯେଉଁ ଆମର ବିଭିନ୍ନ ସ୍ଥାନରେ ବେଳେବେଳେ ଯୁବବନ୍ଧୁମାନେ ସବୁ ରକ୍ତଦାନ ଶିବିରମାନ ପ୍ରସ୍ତୁତ କରିଥାନ୍ତି ଏବଂ ଆପଣମାନେ ଯାଆନ୍ତି ରକ୍ତ ସଂଗ୍ରହ କରିବା ପାଇଁ, ଏଇଟା କେମିତି କ'ଣ କରାଯାଏ?
1: ଏଇଟା ଆକ୍ଚୁଆଲି ଏବେ ୟୁଥ୍ମାନେ ଟିକେ ଜାଗୃତ ହେଉଛନ୍ତି, ତେଣୁ ମୁଁ ଆମର ଯେତିକି ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରିବି ସମସ୍ତେ ରକ୍ତଦାନ କରନ୍ତୁ। ବାରିପଦା ରକ୍ତ କେନ୍ଦ୍ର 24 ଘଣ୍ଟା ଖୋଲା ରହିଛି, ଆପଣମାନଙ୍କୁ ଯେବେ ବି ରକ୍ତ ଦେବାକୁ ଇଚ୍ଛା ଅଛି ଆପଣ ଆସନ୍ତୁ ବାରିପଦା ରକ୍ତ କେନ୍ଦ୍ରକୁ ଆସି ଏଠାରେ ରକ୍ତ ଦିଅନ୍ତୁ, ଭଲୁଣ୍ଡାରୀ ସ୍ୱେଚ୍ଛାକୃତ ଭାବେ ରକ୍ତ ଦିଅନ୍ତୁ। ରକ୍ତ ଦେବା ଦ୍ୱାରା ଆପଣଙ୍କ ରକ୍ତରେ ମଧ୍ୟ ଯେଉଁ ହେପାଟାଇଟିସ୍ ବି ସି HIV ମ୍ୟାଲେରିଆ ସିଫିଲିସ୍ ସବୁ ପ୍ରକାର ରୋଗର ଟେଷ୍ଟ ବି ଆମେ ଏଠି କରୁଛୁ, ଟେଷ୍ଟ ହେଲା ପରେ ହିଁ ଆମେ କୌଣସି ରୋଗୀକୁ ଦେଇପାରିବୁ। ତା ଛଡ଼ା ଆପଣ ରକ୍ତ ଦେଲେ ନିଜେ ବି ସୁସ୍ଥ ରହିବେ ଆଉ ଆପଣଙ୍କ ରକ୍ତ ଦ୍ୱାରା ଆମର ବର୍ତ୍ତମାନ RBC ପ୍ଲେଟଲେଟ୍ ପ୍ଲାଜମା ପୃଥକୀକରଣ ହେଉଛି, ଗୋଟେ ରକ୍ତରୁ 3 ଜୀବନ ବଞ୍ଚିପାରୁଛି। ତେଣୁ ଆପଣମାନେ ରକ୍ତ ଦେଇକି ଭାବନ୍ତୁ ମାନେ ଗୋଟେ ରକ୍ତ ଦେଇ 3 ଲୋକର ଜୀବନ ବଞ୍ଚୁଛନ୍ତି, ଆଠୁ ବଡ଼ ମହାନ କାମ କିଛି ନାହିଁ। ତେଣୁ ଆପଣମାନଙ୍କୁ ମୁଁ କହିବି ଆଗେଇ ଆସନ୍ତୁ ବାରିପଦା ରକ୍ତ କେନ୍ଦ୍ରରେ, ସବୁଦିନ ଆପଣ ନିଜେ ବି ଦିଅନ୍ତୁ ଏବଂ ଆପଣଙ୍କର ଯିଏ ଚିହ୍ନା ପରିଚୟ ଅଛନ୍ତି ସେମାନଙ୍କୁ ବି ମୋଟିଭେଟ୍ କରନ୍ତୁ ଆଗକୁ ଆସିକି ଆମକୁ ବ୍ଲଡ୍ ଦେବା ପାଇଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତଙ୍କ ମଙ୍ଗଳ ହୋଇପାରିବ। ଗୋଟେ ଆପଣଙ୍କର ଷ୍ଟାଟିଷ୍ଟିକ୍ସ ମୁଁ ଖାଲି କହିବାକୁ ଚାହୁଁଛି, ଆମର ଯେତିକି ରୋଗୀ ରକ୍ତ ଦରକାର କରନ୍ତି ଆମର ଟୋଟାଲ ପପୁଲେସନ୍ର ଯଦି 2% ଲୋକ ମାନେ 100 ଜଣରେ ଯଦି 2 ଜଣ ଲୋକ ବି ରକ୍ତ ଦେବେ ତାହେଲେ ବ୍ଲଡ୍ ବ୍ୟାଙ୍କ ରକ୍ତ ରଖିବାକୁ ଜାଗା ହେବନି, କିନ୍ତୁ ଦୁଃଖର ବିଷୟ ଏତିକି ବି ହେଉନାହିଁ। ତେଣୁ ଆଜି ଯଦି ଆମେ ରକ୍ତ ବିଷୟରେ ଆୱାରନେସ୍ ନ ହେବା ଆମେ ନିଜକୁ ଶିକ୍ଷିତ କହିବାର କୌଣସି ଆବଶ୍ୟକତା ନାହିଁ। ସେଥିପାଇଁ ମୁଁ ଚାହିଁବି ସମସ୍ତେ ଆଗେଇ ଆସନ୍ତୁ, ରକ୍ତଦାନ କରନ୍ତୁ, ଯାହାଫଳରେ କି ଏକ ସୁସ୍ଥ ସମାଜ ଗଠନ କରିବାରେ ଏହା ସହାୟକ ହେବ।
0: ଡକ୍ଟର ସୌମ୍ୟରଞ୍ଜନ ନାୟକ, ଆଜି ଆପଣ ରକ୍ତଦାନ ସମ୍ପର୍କରେ ଏବଂ ଏହି ରକ୍ତଦାନ କରିବା ଦ୍ୱାରା ଆମେମାନେ କେମିତି ସୁସ୍ଥ ସବଳ ରହିବା ଏବଂ ସମାଜରେ ଗୋଟେ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ଏ ସମ୍ପର୍କରେ

0: ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
1: ତେବେ ଆମର ଶ୍ରୋତା ବନ୍ଧୁମାନେ ତ ଜାଣିଲେ, ଅନେକ ସଚେତନ ବି ହେଇଥିବେ, ଯେଉଁମାନେ ଶୁଣୁଛନ୍ତି ସଚେତନ ତ ହଉଛନ୍ତି। ତା ସହିତ ଆମେ ତ ଜାଣିଛୁ ତୁଣ୍ଡ ବାଇଦ୍ୟ ସହସ୍ର କଷ, ଯଦି ଜଣେ ସଚେତନ ହେଇଗଲା ଜାଣିଗଲା ସିଏ ବି ଆଉ କିଛି ଜଣଙ୍କୁ କହିପାରିବେ, କାନକୁ କାନ ଯାଇକି ଗୁଡାଏ ଲୋକ ସେଥିରେ ସଚେତନ ହେଇପାରିବେ। ଏବଂ ଆମର ଯେଉଁ ଲକ୍ଷ୍ୟ ରହୁଛି ଯେ କେତେବେଳେ ବି କିଛି ଅଭାବ ନ ରହୁ, ବିଶେଷ କରି ଏଇ ସ୍ୱାସ୍ଥ୍ୟଗତ ସମସ୍ୟାରେ ଲୋକ ନ ପଡ଼ନ୍ତୁ, ଆଉ ଯଦି ବି ପଡ଼ିଲେ ତାଙ୍କର ଏଇ ରକ୍ତକୁ ନେଇକି ଯେଉଁ ସମସ୍ୟା ହଉଛି ସେଇଟା କମସେ କମ ନ ହଉ। ଏବଂ ଆମର ଟିକେ ମହତ ପ୍ରକୃତି ରହୁ, ଗୁଣ ରହୁ, ଯେ ଆମେ ନିଜେ ଭଲରେ ରହିବା ଯେ ଲୋକଙ୍କୁ ବି ଟିକେ ଆମେ ସେବା କରିବା, ସେଇଟା ମନୋବୃତ୍ତି ବଢୁ, ସେଇଟା ଲକ୍ଷ୍ୟ ଆଉ।
2: ହଉ ବଡ଼ ଭାଇ, ଗୋଟେ ଝୁମର ଶୁଣିବା ଆସ।
1: ହଉ ହଉ।

0: ହଉ, ଆଜିକାର ସମୟ ଅବଧି ଆମ କାର୍ଯ୍ୟକ୍ରମର ସରି ଆସିଲାଣି, ତେଣୁ ଆମର ଯେମିତି ଆମର ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ ସବୁଦିନ କହୁଛେ, ଅନୁରୋଧ କରୁଛେ, ନିବେଦନ କରୁଛେ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇକି ନିଶ୍ଚୟ ଚିଠି ଲେଖନ୍ତୁ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା 3 No. 7570002 ଜିଲ୍ଲା ମୟୂରଭଞ୍ଜ।
0: ଆପଣଙ୍କର ଚିଠିକୁ କାମନା ରଖି ଏବଂ ଆପଣଙ୍କୁ ଧନ୍ୟବାଦ ଏବଂ ନମସ୍କାର ସହ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ମୋ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ FM ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବାଜି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବାହାଦୁରପୁର ମୟୂରଭଞ୍ଜରୁ ଟୁକୁଲ ଛୁଆ, ଭୁବନ ରାମଚନ୍ଦ୍ର, ବାବୁଲି ନିଶାମଣି, ଗୀତା କ୍ରାନ୍ତି ଏବଂ ଗୌର ମୋହନ। ଖୁଦପୁଟଳି ଗ୍ରାମ ଧାନଗେରା ପଞ୍ଚାୟତରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବାବୁ, ଝିନା, ବୋଲୁ ଏବଂ ଗେଲି ଝିଅ ରୋଜି। ନୟା ପୁରୁଷୋତ୍ତମପୁର କାଠପାଳ ମୟୂରଭଞ୍ଜରୁ ଅନୁରୋଧ କରିଛନ୍ତି ଏହି ଗୀତଟି ଶୁଣିବା ପାଇଁ ସେମାନେ ଅର୍ଜୁନ ଚରଣ ମାଝୀ ଏବଂ ବାହାଦୁର। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଆପଣମାନଙ୍କ ଅନୁରୋଧରେ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ବାଜିର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କ୍ରିମିନାଲ ଚଳଚ୍ଚିତ୍ରରୁ ଆପଣମାନଙ୍କ ଅନୁରୋଧରେ କଣ୍ଠଶିଳ୍ପୀ ପାମେଲା ଜେନ୍। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି କାଠୁଆବେଡ଼ା ଉଦଳାରୁ ଝୁମା ଦାସ, ରୂପାଲୀ ଦାସ, ବେବି ଦାସ, ଗଣେଶ, ମୁଟୁ, ପୁଟୁ, ସୁମନ୍ତ, ବାପି, ରାଜୁ ଏବଂ ଅନେକ ସାଥୀ ଶ୍ରୋତା। ୱାର୍ଡ଼ ନମ୍ବର 19 ମିସ୍ତ୍ରୀ ସାହି ବାରିପଦାରୁ ଅନୁରୋଧ କରିଛନ୍ତି ବ୍ରଜ, କନକ, ବେବି, ବେବିଲି, ମିଲୁ, ଗେହ୍ଲି, ସାଗର, ବବି, ଉଲୁ, ଶ୍ରିୟା, ରଞ୍ଜିତା, ଜୟନ୍ତ, ବାବଲୁ, ଦିଗାର ଏବଂ ସୁବାସିନୀ। ବେଲାମ ମୟୂରଭଞ୍ଜରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ସୋନୁ ଖିଲାର, ରଞ୍ଜନ ଖଞ୍ଜନ ଖିଲାର, ସରସ୍ୱତୀ ଖିଲାର, ଗଣେଶ ଖିଲାର ଏବଂ ମମିତା ଖିଲାର। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଆପଣମାନଙ୍କ ଅନୁରୋଧରେ ଶୁଣିବା କ୍ରିମିନାଲ କଥାଚିତ୍ରର ଏହି ଗୀତଟିଏ।

ଦିୱାନା ଚଳଚ୍ଚିତ୍ରର ଗୀତଟି ଆପଣମାନଙ୍କ ଅନୁରୋଧରେ କଣ୍ଠ ଦେଇଛନ୍ତି ବବୁଲ ସୁପ୍ରିୟ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ରବରଗଛ ଗଳି ତକତପୁର ବାରିପଦାରୁ ବାପୁ, ଲିତୁ, ମାମଲୁ, ଏସ୍ ମଞ୍ଜୁଶ୍ରୀ, ସୋନୁ, ବବ୍ଲୁ ଏବଂ ଶୁଭ୍ରାଂଶୁ ସାହୁ। ନାଥଗଳି ତୁଳସୀ ଚଉରା ବାରିପଦାରୁ ହେମନ୍ତ କୁମାର ସିଂ, ଲକ୍ଷ୍ମଣ ସିଂ, ଗୋଲୁ ସିଂ, ମନୋଜ ପାତ୍ର, ଢଲୁ ଉଲୁ, ତିତଲି ବାବୁ ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ରାଣୀବନ୍ଧ ବାରିପଦାରୁ ଏହି ଚିଠିଟି ଲେଖି ଅନୁରୋଧ କରିଛନ୍ତି ମନୋଜ, ସାଧୁ, ମଧୁ, ମାମୁନି, ଗୁଡ଼ି, ପିଙ୍କି, ହେମନ୍ତ, ଭୃଗୁବତୀ, ରତନ, ଆଶିଷ, ସନତ ଏବଂ ରୂପଚାନ୍ଦ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଖାସ୍ ଆପଣମାନଙ୍କ ଅନୁରୋଧରେ ଶୁଣିବା ଦିୱାନା କଥାଚିତ୍ରର ଏହି ଗୀତଟି।

0: ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
2: ଆପଣମାନଙ୍କ ଅନୁରୋଧରେ ଏଥର ଗୀତଟି ନେଇଛୁ ମାନିନୀ ଚଳଚ୍ଚିତ୍ରରୁ। କଣ୍ଠ ଦେଇଛନ୍ତି ଅନୁରାଧ ପଡ଼ୁଆଲ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବଡ଼ କୁଲଡିହା ମୟୂରଭଞ୍ଜରୁ ଭୂପେନ ସିଂ, କୁନା, ରାମେ, ଶିବୁ, ଶାନ୍ତିଲତା ଏବଂ ପାଗଲା ଭେଣୀ। ତୁଳସୀ ଚଉରା ବାରିପଦାରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ଆନନ୍ଦୀ ମୁର୍ମୁ, ନେତ୍ରାନନ୍ଦ ସିଂ, ଦୀପିକା, ରାଜୁ ଏବଂ ରୋହିତ। ମଧୁବନ ବାରିପଦାରୁ ଅନୁରୋଧ କରିଛନ୍ତି ଏ ଗୀତଟି ଶୁଣିବା ପାଇଁ, ସେମାନେ ହେଉଛନ୍ତି ବିଶାଲ ରାମ, ବିକ୍ରମ ରାମ, ବିଜୟ ରାମ, ଅର୍ଜୁନ ରାମ, ପୁଷ୍ପା ରାମ, ସୋନମ ରାମ, ଅର୍ଚ୍ଚନା ରାମ, ଦିବ୍ୟାଂଶ ରାମ ଏବଂ ଲାଡ଼ଲି ରାଧିକା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ମାନିନୀ ଚଳଚ୍ଚିତ୍ରର ଗୀତଟି ଆପଣମାନଙ୍କ ଅନୁରୋଧରେ।

ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ଶେଷରେ ଗୀତଟି ନେଇଛୁ ପୂଜା ଚନ୍ଦନ କଥାଚିତ୍ରରୁ, କଣ୍ଠ ଅକ୍ଷୟ ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ଭଞ୍ଜପୁର ବାରିପଦାରୁ ଜ୍ୟୋତିପ୍ରଭା ସ ସୋନାର, ରଘୁନାଥ, ଶକୁନ୍ତଳା, ପୂର୍ଣ୍ଣିମା ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ପାତ୍ରସାହି ମହାରାଜପୁର ବାରିପଦାରୁ ଅନୁରୋଧ କରିଛନ୍ତି ଚନ୍ଦ୍ରମୋହନ ପାତ୍ର, ମାଳତୀ, ଖୁସି, ସୁଜାତା ଏକାଦଶୀ, ଆୟୁବ ଶେଖ, ମାମା, ଟୁନି, ପିଣ୍ଟୁ, ବାଉଳା, ଟୁକୁ, ସୁମିତ୍ରା, ସୁବର୍ଣ୍ଣ ଏବଂ ମୁନି। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ଆପଣମାନଙ୍କ ଅନୁରୋଧରେ ଶୁଣିବା ପୂଜା ଚନ୍ଦନ କଥାଚିତ୍ରର ଏହି ଗୀତଟି।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ଆପଣମାନଙ୍କ ଅନୁରୋଧରେ ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମମତା ସାହୁ, ଶିଳ୍ପୀ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରୁ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ, ଆକାଶବାଣୀ ବାରିପଦା ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ହିନ୍ଦୀ ଚଳଚ୍ଚିତ୍ର ଅଜନବୀର ଗୀତଟିଏ। କଣ୍ଠଦାନ କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରଲାଲ ଏବଂ କିଶୋର କୁମାର। ଗୀତଟି ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
2: ହଁ ଭାଇ, କାହାର ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି? ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।
5: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
6: କାଇଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟ ଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 kW ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।

ଗୀତାତୀତ କ୍ରମରେ ଶୁଣିଲେ ପୁରାତନ ହିନ୍ଦୀ ଚଳଚ୍ଚିତ୍ର ଅଜନବୀର ଗୀତଟିଏ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ମନ୍ତ୍ରୀ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ବନ୍ୟା କ୍ଷତିଗ୍ରସ୍ତ ରାସ୍ତା ଓ କୋଠାବାଡ଼ିର ତୁରନ୍ତ ମରାମତି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ। କୃଷି ଉଦ୍ୟୋଗଙ୍କୁ ସରଳୀକୃତ ଋଣ ସହାୟତା ପାଇଁ ଆପିକଲ୍ ଦ୍ୱାରା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ 2024 ଭୁବନେଶ୍ୱରଠାରେ ଅନୁଷ୍ଠିତ। ଜାପାନର ଏକ ପ୍ରତିନିଧି ଦଳଙ୍କ ସହ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ବୈଠକ। ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ପୁଞ୍ଜିନିବେଶ ନେଇ ହୋଇଛି ଆଲୋଚନା। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା ଏବଂ ଗ୍ଲାସ୍କୋ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର 2026 ଭାରତୀୟ ପୁରୁଷ ଓ ମହିଳା ଟେବୁଲ୍ ଟେନିସ୍ ଦଳ ସେମିଫାଇନାଲ୍କୁ ଉନ୍ନୀତ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।
1: ଆକାଶବାଣୀ କଟକ।

0: ଆରେ ଜଲ୍ଦି ଜଲ୍ଦି ଆସ, କଣ ଏମିତି ଚାଲୁଛ ପାଦ ଗଣି ଗଣି? ଏଇଟା ବେଦୀକୁ ଆସିବା ବାଟ ନୁହେଁ, ରୀତିମତ ଗୋଟାଏ ଅଭିଯାନ ସହରାଞ୍ଚଳରୁ ପର୍ବତାଞ୍ଚଳକୁ।
1: ଦେଖ ପାଟି କର ନା, ମୁଁ ମୋର ଯେମିତି ଚାଲେ ନା, ସେଥିରେ ପୁଣି ପଥୁରିଆ ରାସ୍ତା, ଏଇ ଆଉ କେତେ ବାଟ ଏମିତି ଚାଲିବ ଯେ?
0: ଆରେ ବାବା, ଗାଡ଼ିରେ ଶୋଇ ବସି ତ ଆସିଲ କଟକରୁ ମୟୂରଭଞ୍ଜ ରାଇରଙ୍ଗପୁର, ସେଠୁ ବହଳଦା, ଗାଡ଼ିଟା ଏ 2-3 କିଲୋମିଟର ଆସିପାରିବନି ବୋଲି ଚାଲିବାକୁ ପଡ଼ିଲା, ସେଥିରେ ପୁଣି ତମର ପ୍ରଶ୍ନ ଆଉ କେତେ ବାଟ। ବ୍ୟସ୍ତ ହବା ଦରକାର ନାହିଁ, ଏଇ ଯୋଉ ଗଛ ଗଳି ଭିତରେ କୁଡିଆ ଘର ଦେଖାଯାଉନି, ସେଇ ଗାଁ ହେଲା ଇଚା ଡିହି।
1: ସେଠି କିଏ ଅଛନ୍ତି? ଲୋଧା।
0: ଦେଖ ତମର ତ ଖାଲି ଲୋଧା କଠି ମନ, ଆଉ ଯେମିତି କେହି ନାହାନ୍ତି।
1: ଆରେ ନା ମ, ତାଙ୍କ ବିଷୟରେ ବହୁତ କଥା ଶୁଣିଛି ତ।
0: ଏଠି ଲୋଧା ନାହାନ୍ତି,
1: ଆଉ
0: ଅଛନ୍ତି ମୁଣ୍ଡା ଜନଜାତି।
1: ଆଚ୍ଛା କଣ ଗାଁଟା ନା କହିଲ ତ? ରୁହ ମୁଁ ଟିପି ରଖେ,
0: ଇଚା ଡିହି।
1: ଏମାନେ କଣ ଖାଲି ମୟୂରଭଞ୍ଜ ଜିଲ୍ଲାରେ ନା ଆଉ କୋଉଠି ଦେଖାଯାନ୍ତି?
0: ହଁ, ଏମାନେ ଯାଜପୁର ଜିଲ୍ଲାର ଡୁବୁରୀ ଅଞ୍ଚଳରେ ମଧ୍ୟ ଦେଖାଯାନ୍ତି। ପ୍ରକୃତରେ ଦେଖିବାକୁ ଗଲେ ସ୍ୱାତି, ଏଇ ମୁଣ୍ଡା କୋଲ ହୋ ଏମାନଙ୍କ ଭିତରେ ବହୁ ସାମଞ୍ଜସ୍ୟ, କହିବାକୁ ଗଲେ ସମାନ, କେବଳ ସ୍ଥାନ ବିଶେଷରେ ନାଁର ଯାହା ପରିବର୍ତ୍ତନ ହେଉଛି।
1: ଭଲ, ଏମିତି କଥା କହି କିଛିଟା ପଥଶ୍ରମ କଟିଗଲେ ହେଲା, କୁହ ମୁଁ ଚାଲୁଥିବି ଆଉ ଶୁଣୁଥିବି।
0: ଏଇ ମୁଣ୍ଡା କୋଲ ହୋ ମାନେ ଗୋଟିଏ ଏବଂ ଅଞ୍ଚଳକୁ ନେଇ ନାଁର ପରିବର୍ତ୍ତନ। ଏଇ ମୁଣ୍ଡାମାନେ ନିଜକୁ ହୋରକ୍କୋ ବା ମଣିଷ ହିସାବରେ ପରିଚିତ କରାନ୍ତି ଏବଂ ସେମାନଙ୍କର ଆଦିମ ଜାତି ହେଲା ହୋରୋ, ଅର୍ଥାତ୍ ମନୁଷ୍ୟ ଜାତି। ସେମାନଙ୍କ ଭାଷାରେ ମୁଣ୍ଡା ଅର୍ଥ ହେଉଛି ଗାଁ ମୁଖିଆ। ପ୍ରକୃତରେ ଏଇ କୋଲ ମୁଣ୍ଡା ହୋ ମୁଣ୍ଡାରୀ ବିହାରର ସିଂହଭୂମ, ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳରେ ବେଶୀ ପରିମାଣରେ ବସବାସ କରନ୍ତି। ଏଇଥିରେ ତ ତମ ମନ ମୋ ସାଙ୍ଗେ ବୁଲିବାକୁ, ଆରେ ଏଇ ତ ଗାଁ ହେଇଗଲା। ଆସ ଏଇ ଗଛ ମୂଳରେ ଟିକେ ବସିଯା, ଏଇ ଗାଁ ହେଲା ଇଚାଡିହି।

0: ପ୍ରଥମେ ଯେତେବେଳେ ଆରମ୍ଭ ହେଲା ତାର କିଛି କାହାଣୀ ଅଛି କି?
1: ମୋର ଯେତେବେଳେ ମୁଣ୍ଡାମାନେ ଆମର ଯେତେବେଳେ ଟମାଟୋ ଆସିଗଲେ ଟମାଟୋ ଆସିକରି ଆମର ଏଠି ସେତେବେଳେ ବସ୍ତି ହେଇଗଲେ
0: କୋଉଠି? ସେଟା
1: ରାଞ୍ଚି, ରାଞ୍ଚିରୁ ଏଠି ଇଚାଡ଼ିରୁ ଗାଁରୁ ଏକଦମ ଆମର ରହିଗଲେ।
0: ତାହେଲେ ପ୍ରଥମେ ତାମିଳରେ ଥିଲେ?
1: ହଁ, ତାମିଳରେ ଥିଲେ।
0: ତାମିଳରୁ ସମସ୍ତେ ମୁଣ୍ଡାମାନେ ବିଭିନ୍ନ ଜାଗାକୁ ଯାଇଛନ୍ତି। ଆପଣ କେତେ ବର୍ଷ ହେଲା ଏଠିକି ଆସିଲେ?
1: ବୁଢ଼ାମାନେ ଆସିଥିଲେ, ମୁଁ ଆଉ କେତେ ଏକଦମ।
0: ତେବେ ଆପଣଙ୍କର ବାପା, ଅଜା, ତାଙ୍କ ବାପା ଏମିତି କେତେ ପୁରୁଷ ଥିଲେ ଏଠି ଅଛନ୍ତି?
1: ମୋର ଯେତେବେଳେ ଆମର ଅଜାରୁ ଦାଦାଠାରୁ ଆମର ରହିଛନ୍ତି।
0: ଓହୋ, ଅଜାଙ୍କର ବାପାଙ୍କ ଠୁ ଆସିଛନ୍ତି। ତାହେଲେ ପ୍ରାୟ 400-500 ବର୍ଷ ହବ।
1: ହଁ, ହେଇଯିବ 4-5 ବର୍ଷ।
0: ଆପଣ ଯେତେବେଳେ ଏଠି ଆସିଲେ ଆପଣଙ୍କ ବାପା କହିଛନ୍ତି କି ଏ ଜାଗାରେ ପ୍ରଥମେ କଣ ଥିଲା, କେମିତି ଘରଦ୍ୱାର ଥିଲା କି ଜଙ୍ଗଲ ଥିଲା?
1: ଏଠି ତ ଆମର ଜଙ୍ଗଲ ଥିଲା।
2: ବାଃ, ଦେଖୁଛ ନା ଆମ ଚମ୍ପକ ବାବୁଙ୍କୁ କିପରି ସେ ମୁଣ୍ଡା ପରିବାର ଭିତରେ ନିଜକୁ ସାମିଲ କରି ଗପ ଜମେଇଛନ୍ତି।
3: ଓ, ସେ ରିସର୍ଚ୍ଚ ସ୍କଲର ତ?
2: ହଁ, ଚମ୍ପକ ବାବୁ ଏଣେ ଆସନ୍ତୁ, ଆପଣଙ୍କର ଏଠି ନିହାତି ଦରକାର। ମୁଣ୍ଡା ମାନଙ୍କର ବଂଶ ସମ୍ପର୍କରେ ଆପଣ କିଛିଟା ଆଲୋକପାତ କରିପାରିବେ?
0: ଏମାନଙ୍କର ଗୋତ୍ର ତୟୁ

0: ବାରିଆଣ ଏହିପରି 100 ପ୍ରକାର ପାଖାପାଖି କ୍ଲାନ୍ ରହିଛି।
1: 100 ପ୍ରକାର ମୁଣ୍ଡା ଜାତିର
0: ସାର।
1: ଏ ବାବା, ଏତେ ତ ବୋଧେ କୌଣସି ଆମର ଜନଜାତି ମାନଙ୍କର ନାହିଁ।
0: ନାହିଁ ସାର।
1: ନୁହେଁ କି?
0: ନାହିଁ ସାର।
1: ବୋଧେ ସବୁଠାରୁ ବେଶୀ ହଉଛି ଗୋତ୍ର ମୁଣ୍ଡା ଜାତି।
2: ଦେଖୁଛ ନା ସମ୍ବିତ, ଆମକୁ ଘେରି ଗାଁର ସ୍ତ୍ରୀ ଲୋକମାନେ କେମିତି ଠିଆ ହେଇଗଲେଣି। ସତ୍ୟ, ଆମେ ଯେମିତି ସର୍କସର ଜନ୍ତୁ।
3: ଛେ ସ୍ୱାତି, ସେମିତି କୁହନି, ଶୁଣିଲେ ସେମାନଙ୍କ ମନ କଷ୍ଟ ହବ। ହଁ, ସେମାନେ ବି ଓଡ଼ିଆ ଭାଷା ବୁଝିପାରନ୍ତି, ଯଦିଓ ସେମାନଙ୍କର ଭାଷା ହେଉଛି ମୁଣ୍ଡାରୀ ଭାଷା ଗୋଷ୍ଠୀ। ତମେ ଜାଣ ନା ସ୍ୱାତି, ସେମାନେ ମଣିଷଙ୍କୁ କେତେ ଭଲ ପାଆନ୍ତି। ହିଂସ୍ର ମନୋବୃତ୍ତି ସମ୍ପନ୍ନ ନୁହନ୍ତି ଏମାନେ। ଗରିବ ହେଲେ ବି ବେଶ ରକ୍ଷଣଶୀଳ, ଆଉ ବେଶ ସକ୍ଷମ, ବେଶ ଅତିଥି ପରାୟଣ ମଧ୍ୟ। ଦେଖିଲନି, ବସିବାକୁ ଜାଗା, ଘରେ କରିଥିବା ପ୍ରସାଦ ଆଣିକି ଖାଇବାକୁ ଦେଲେ। ଆସ, ସେ ବୁଢ଼ା ମଉସା ହାତଠାରେ ଡାକୁଛନ୍ତି, ତାଙ୍କ ପାଖରେ ବସିବା।
1: ଆପଣଙ୍କର ନିଜ ଜମିଜମା ଅଛି?
4: ଅଛି।
1: ଆପଣଙ୍କର ନିଜର କାମଟା କ'ଣ ସବୁ? ଆପଣଙ୍କର ମୁଣ୍ଡା ଜାତିରେ ଆପଣ କ'ଣ କରନ୍ତି?
4: ମୁଣ୍ଡା ଜାତିରେ କହିଲେ ଚାଷ କାମ ତ ଆମର।
1: କ'ଣ କ'ଣ ଚାଷ କରନ୍ତି?
4: ଆମର ଖାଲି ଧାନ, ଖସାରି, ଗହମ, ସେଇଗୁଡ଼ା ଚାଷ ହୁଏ। ପରିବାର ବାଇଗଣ, ବିଲାତି, ମୁର୍ଚ, ସେଇଗୁଡ଼ା।
1: ଆଚ୍ଛା, ଆପଣଙ୍କର ଯେତେବେଳେ ଜମିରେ ବିଭିନ୍ନ ପନିପରିବା ହୁଏ, ଆପଣଙ୍କ ଘରେ ଖାଇବା ପରେ ସେ ପନିପରିବାକୁ ଆପଣ ବଜାରରେ ବିକନ୍ତି ନା ରଖନ୍ତି?
4: ବଜାରରେ ବିକନ୍ତି, ଆଉ ଘରେ ବି ଯେତେବେଳେ ଖିଆ ହେଇଯିବ, ଯେଉଁ ଖିଆରୁ ବେଶୀ ହୁଏ ସେଇଗୁଡ଼ାକୁ ବଜାର କରି ନେଇକି ହେବ।
1: ଆପଣ ନିଜର ଧାନ ଜମି କେତେ ଅଛି?
4: ଧାନ ଜମି ଆମର ଏନା ଅଳ୍ପ ଅଛି ଆଜ୍ଞା, ଆଗେ ତ ବହୁତ ଥିଲେ ବୁଢ଼ାମାନଙ୍କର ଇଏରେ।
1: ସେଟା କ'ଣ ଆପଣ ଜଙ୍ଗଲ କାଟି କରିଛନ୍ତି ନା କେମିତି କ'ଣ କରିଛନ୍ତି?
4: ଜଙ୍ଗଲ କାଟି କରି ସେମାନେ ଜମି କରିଥିଲେ ବୁଢ଼ାମାନେ, କମ୍ ସେ କମ୍ 30-40 ମାନ ଥିଲେ ସେତେବେଳେ।
1: ଆଚ୍ଛା, ଆପଣଙ୍କର ଏଇ ମୁଣ୍ଡା ଭାଇମାନେ ଏଠି ଯିଏ ଅଛନ୍ତି, ଅନ୍ୟ ପରିବାର ଅଛନ୍ତି, ସେମାନଙ୍କର ଜମିବାଡ଼ି ସବୁ କେମିତି? ତେବେ ବର୍ଷାକୁ ଚଳନ୍ତି ନା ନାହିଁ? ଚଳିପାରନ୍ତିନି,
4: ଅଧେ ଅଧେ ନକ ଚଳିପାରନ୍ତି, ଅଧେ ନକ ନାହିଁ, ସେମିତି ଗରିବ ରହିଛନ୍ତି।
1: ଯେତେବେଳେ କିଛି ଜମିବାଡ଼ି କାମ ନଥାଏ ସେତେବେଳେ କ'ଣ କରନ୍ତି?
4: ବିଜନେସ୍ କରନ୍ତି, ଆଉ ସେ ମାଟି ମୁଣ୍ଡା ବି କୁଡ଼ୁଛନ୍ତି, ଆଉ ମାଟି ବି କୁଡ଼ନ୍ ଚୌକ ମାଟି।
1: ଆଚ୍ଛା, ବିଭିନ୍ନ ଜାଗାରେ ଯାଇକି ମାଟି କାମ ମଧ୍ୟ କରନ୍ତି?
4: କରନ୍ତି।
1: ଆଚ୍ଛା,
3: ଚାଷ ହିଁ ଏମାନଙ୍କ ଜୀବନ ସ୍ୱାତି। ଧାନ, ରବି ଫସଲ, ପନିପରିବା ସବୁ ଏମାନେ କରନ୍ତି, ଖାଆନ୍ତି ଆଉ ବିକନ୍ତି।
2: ଏଇ ସମ୍ବିତ ଦେଖିଲା, ଦେଖିଲା ସେ ଝିଅଟିକୁ ମୁଣ୍ଡରେ ଓଢ଼ଣା ଦେଇନି, କାଖରେ ପାଣି ଗରା, ହାତରେ ଆଉ ଗୋଟିଏ ଗରା ଧରି କେମିତି ଘର ଭିତରକୁ ଲାଜି ହେଇ ପଶିଗଲା। ବୋଧେ ନୂଆ ବା ହେଇଛି। ଏହାର ହାବଭାବ ଦେଖି କିଏ କହିବ କହିଲା ସେ ଆଦିବାସୀ ବୋଲି? ଝିଅଟି ତ ଗୋଟିଏ ଚାଉଳରେ ଗଢା, ଭାରି ସୁନ୍ଦର ଝିଅଟିଏ ମ, ଟିକେ କଥା ହୁଅନ୍ତିନି?
3: ସେ ହୁଏତ କଥା ହେଇ ନପାରେ, ନୂଆ ବାହା ହେଇଛି ତ, ସମସ୍ତଙ୍କ ସାମ୍ନାକୁ ଆସିବା ହୁଏତ ତାଙ୍କର ପରମ୍ପରା ବାହାରେ।
2: ବେଶ ରକ୍ଷଣଶୀଳ ତ ତାହେଲେ।
3: ନିଶ୍ଚୟ, ମୁଣ୍ଡା ଜାତି ବୋଲି ଭାବନା ଯେ ସେମାନଙ୍କର ଆତ୍ମସମ୍ମାନ ନାହିଁ ବୋଲି। ବରଂ ଆସ, ଏଇ ମାଙ୍କ ସାଙ୍ଗରେ କଥା ହେବା।

0: ଆପଣ ନାଁ କଣ?
1: ଶ୍ରୀମତୀ ଦ୍ରୌପଦୀ ମୁଣ୍ଡା।
0: ବିବାହ କେବେ କଲେ?
1: ବିବାହ ହୋଇକି 5 ବର୍ଷ ହଉଛି।
0: ଆଚ୍ଛା, ଆପଣ ବିବାହ ବେଳେ ସବୁ କଥା ମନେ ଥିବ ନିଶ୍ଚୟ। ଆପଣ ଯୋଉ ବିବାହ ହେଲେ, ବିବାହରେ ଆପଣ କଣ ସବୁ ଗହଣା ପିନ୍ଧିଥିଲେ?
1: ଗୋଡ଼ରେ

0: ପରେ ଫୁଲି
1: ଶାଢ଼ୀ କଣ କରିଥିଲେ? ହଁ, ଗଳାରେ
0: ଗଳାରେ ମାଳ,
1: ସୁନାର, ସବୁ ସୁନାର ପିନ୍ଧିଥିଲେ? ଆଚ୍ଛା, ଆପଣ ଶାଢ଼ୀ କଣ ପିନ୍ଧିଥିଲେ?
0: ଶାଢ଼ୀ, ନାଲି ଶାଢ଼ୀ।
1: ବାହାଘରେ କୋଉ ଶାଢ଼ୀ ପିନ୍ଧନ୍ତି, କୋଉ ରଙ୍ଗର ଶାଢ଼ୀ ପିନ୍ଧନ୍ତି?
0: ନାଲି।
1: ହଳଦିଆ ପିନ୍ଧାଯାଏ, ଅନ୍ୟ କୌଣସି ରଙ୍ଗ ପିନ୍ଧାଯାଏ ନା?
0: ନାଲି ପିନ୍ଧାଯାଏ।
1: ନାଲି ପିନ୍ଧାଯାଏ। ଆପଣ ମନେ ଥିବ ଯେ ସିନ୍ଦୁର ପ୍ରଦାନ କରାଯାଏ, ମାନେ ସ୍ୱାମୀ ସ୍ତ୍ରୀକୁ ସିନ୍ଦୁର ଦିଏ, ସିନ୍ଦୁର କେମିତି କଣ ଆପଣ ଦିଆଯାଏ ଟିକେ କୁହନ୍ତୁ ସେ ବିଷୟରେ।
0: ଝିଅକୁ ପୁଅ ତିନି ଥର ଦିଅନ୍ତି
1: ନା? ଏମିତି କିଛି ଅଛି କି ସୂର୍ଯ୍ୟକୁ ସାକ୍ଷୀ ରଖି, ଧରତୀ ମାଆକୁ ସାକ୍ଷୀ ରଖି, ଅଗ୍ନିକୁ ସାକ୍ଷୀ ରଖି, ବାୟୁକୁ ସାକ୍ଷୀ ରଖି, ଏମିତି ସବୁ ବିଭିନ୍ନ ସମ୍ପ୍ରଦାୟର ଅଛି, ଆପଣ ସେମିତି କିଛି ଅଛି କି?
0: ହଁ ଅଛି।
1: କାହାକୁ ସାକ୍ଷୀ ଆପଣ ଦିଅନ୍ତି?

0: ଆପଣ ବାହାଘର ସରିଲା ପରେ ଆପଣ ସାଙ୍ଗେ ସାଙ୍ଗେ ବର ସାଙ୍ଗରେ ଫେରି ଆସନ୍ତି ନା କିଛି ଦିନ ରହିକି ଆସନ୍ତି?
1: ନା,
0: ଆଉ
1: ସନ୍ଧ୍ୟାବେଳେ ବର ଯାଏ, ରାତିରେ ସବୁ ବାହା ସରିଯାଏ, ସକାଳ ପାଇଲେ ବିଦେଇ
0: ବର ସାଙ୍ଗରେ କନ୍ୟା ଚାଲି ଆସେ। ବିବାହ ଯେତେବେଳେ ଆପଣଙ୍କର ଆୟୋଜନ କରାଗଲା, ବାପା ଆପଣ ବିବାହ ଆୟୋଜନ କଲେ, ପୁଅ ତରଫରୁ ଗଲା, ଆପଣଙ୍କ ଝିଅକୁ ଆପଣ ଦେଖିବାକୁ ପୁଅର ବାପ ଗଲେ, ଅନ୍ୟମାନେ ଗଲେ, ସେତେବେଳେ ଆପଣଙ୍କର କଣ ସବୁ ନିୟମ ଅଛି?
1: ପ୍ରଥମ ଯାଆନ୍ତି ଯେ ସେ ସେ ଦାଣ୍ଡିଆ ଯିଏ ହୁଅନ୍ତି,
0: ଦାଣ୍ଡିଆ
1: ଆଉ ବରର ବାପା ଆଉ ତାଙ୍କ ମାମୁଁ।
0: ତାପରେ
1: ପ୍ରଥମେ ସେ ଗୋଡ଼ ଧୁଆ ହୁଏ, ସେ ଗୋଡ଼ ଧୁଆ ହେଲେ ସେତେବେଳେ କିଛି ଯାହା କିଛି ଟଙ୍କା ଦିଅନ୍ତି।
0: ଆପଣ କେତେ ଦେଇଥିଲେ?
1: 100 ଟଙ୍କା।
0: 100 ଟଙ୍କା ଯାହାର କିଛି ଗରିବ ହେଇଥିବ ବାପଟି, ଅତି କମ୍ରେ କେତେ ଦିଏ?
1: 10 ଟଙ୍କା 15 ଟଙ୍କା
0: ଟଙ୍କାଟେ ବି ଦେଇପାରେ।
1: ହଁ,
0: ତାହେଲେ ସେ ନିର୍ଭର କରୁଛି ଗରିବ ଧନୀ ଉପରେ, ଯାହାର ଟଙ୍କା ଅଛି ସେ ବେଶୀ ଦେବ, ଯାହାର ଟଙ୍କା ନାହିଁ ସେ କମ୍
1: ଦେବ।
0: ଆପଣ ଯେତେବେଳେ ଶାଶୁଘରକୁ ଆସିଲେ, ତାପରେ ଆପଣଙ୍କ ଲେଉଟାଣି କିଛି ବ୍ୟବସ୍ଥା ଅଛି କି?
1: ବାହାଘର ସବୁ ସରିଯିବ,
0: ବାହାଘର ସରିଲା ପରେ ସକାଳୁ ପଳେଇ ଆସିଲେ।
1: ହଁ,
0: ତାପରେ
1: ତାପରେ ଠିକ ଭୋଜି ଫୋଜି ଖିଆ ସରିଗଲା ପରେ ଆଉ ଥରେ ସନ୍ଧ୍ୟାବେଳକୁ ଆଉ ଥରେ ଫେରି ଯାଆନ୍ତି।
0: କିଏ? ଝିଅ ଜ୍ୱାଇଁ?
1: ଝିଅ ଜ୍ୱାଇଁ ଯାଆନ୍ତି ଆଉ ତାଙ୍କ ସାଙ୍ଗରେ ଯାଆନ୍ତି
0: ବୁଢା ବୁଢ଼ୀ। ତାପରେ
1: ସେଠି ଯାଆନ୍ତି, ଯାଇକି ସେଠି ଚାଉଳ ନେଇଥାନ୍ତି ଆଉ ମୁଢି ନେଇଥାନ୍ତି, ସେଗୁଡ଼ା ସେ ହାଣ୍ଡିଆ।

0: ଆହୁରି ସେ ତିନି ଦିନ ପରେ ଫେରି ଆସନ୍ତି ଶ୍ୱଶୁର ଘରକୁ
1: ଓ ସେ କାମ ସରିଲା ପରେ ବାହାଘରଟା ସରିଲା।
2: ଏହା ଛଡ଼ା ତାଙ୍କର ବିଧବା ବିବାହ, ଇଏ ବଡ଼ ଭାଇ ମରିଗଲେ ତାଙ୍କର ଭାଉଜ ବିବାହ କିମ୍ବା ଶାଳୀ ବିବାହ,
1: ଟଣା ବିବାହ,
2: ଝିଙ୍କା ବିବାହ, ଏ ପ୍ରକାର

0: ଏଥର ବୁଝିଲ ତ ଏମାନଙ୍କ ବିବାହ? ଗୋଟିଏ ହେଲା ଦିକୁ ଆଣନ୍ତି, ଅର୍ଥାତ୍ ପ୍ରସ୍ତାବିତ ବିବାହ। ଗୋଟେ ହେଲା ବଦଲା ଆଣନ୍ତି, ଆଉ ଗୋଟେ ହେଲା ରାଜି ଖୁସି, ଅର୍ଥାତ୍ ରାଜି ରୁଜା ବାହାଘର।
1: ସିଧା
2: ସେ ଠିଆ ହେଇଛି ଯେ କଥା ତତେ ବାହାହେବି
1: ନାଇଁ, ଚିହ୍ନା ପରିଚୟ ହେଲୁ, ତାପରେ କଥାବାର୍ତ୍ତା କଲୁ, ତାପରେ ଆମେ ଇଏ କଲୁ ଯେ ଏଇଦିନ ଏଇଦିନ ଆମେ ବାହା ହେବା ବୋଲିକି।
2: ବାହାଘର ଘରେ ହେଲା ନା ମନ୍ଦିର?

0: ଘର ନେଇକି ଆମେ କେଉଁ ଜାଗାକୁ
1: ଦେଖା ହେଲା, ଦେଖା ହେଲା ପରେ ବାହାଘରଟା ହେଲା।
0: ହଁ, ଦୁଇ ଚାରି ଜଣ ଯାଇକି ଆଣି ଆସ।
1: ଆଚ୍ଛା, ବାପା ମା ରାଜି ହେଲେ?
0: ହଁ, ରାଜି ହେଲେ।
1: ଆଉ ତାଙ୍କ ବାପା ମା ରାଜି ହେଲେ?
0: ହଁ, ସେମାନେ ବି ରାଜି।
1: ଆଚ୍ଛା, ସେଥିପାଇଁ ଆପଣଙ୍କ ଗାଁକୁ କିଛି ଖାଇବାକୁ ଦେଲେ କି?
0: ହଁ, ହାଣ୍ଡିଆ ଦିଆ ହେଲା।
1: ଖାଲି ହାଣ୍ଡିଆ?
0: ହଁ।
1: ଆଉ ଭାତ ଡାଲି?
0: ସେମିତି ଭାତ ଫାତ।

0: ଏଇ ଦେଖିଲା ଦେଖିଲା ସେ ସ୍ତ୍ରୀ ଲୋକଟିକୁ କେମିତି ନିର୍ଦ୍ଦନ୍ଦରେ କାନ୍ଥକୁ ଆଉଛି, କୁନି ଛୁଆକୁ କ୍ଷୀର ପିଆଉଛି। ଏ ଦୃଶ୍ୟ ତମେ ସହରରେ ପାଇବ। କେତେ କୃତ୍ରିମ ଆମେ ସବୁ କହିଲ। ଛୁଆ ଟିକେ କ୍ଷୀର ପିଉ ପିଉ କେମିତି ମାତୃତ୍ୱରେ ଭରି ଉଠୁଛି ତାର ହୃଦୟ। ତା ମୁହଁକୁ ଚାହିଁଲ, ଛୁଆଟିର ମୁଣ୍ଡକୁ କେମିତି ଆଉଁସୁଛି। କେତେ ନୈସର୍ଗିକ ଏଇ ସ୍ନେହ କହିଲ। ଟିକେ ପଚାରିଲେ ହୁଅନ୍ତାନି, ପିଲା ଜନ୍ମ ହେଲେ ଏମାନଙ୍କର କଣ ସବୁ ହୁଏ ମୁଁ ପଚାରିବି।
1: ଆରେ ଏଥିରେ ମତେ ପଚାରିବାର କଣ ଅଛି, ଖୁସିରେ ପଚାରିପାର।
0: ମାଉସୀ ଆପଣ କୁହନ୍ତୁ ତ, ଛୁଆଟିଏ ଜନ୍ମ ହେଲେ କଣ ସବୁ କରା ହୁଏ ଆପଣଙ୍କ ସମ୍ପ୍ରଦାୟରେ।
2: ଝିଅଟି ଜନ୍ମ ହେଲେ ନଅ ଦିନ ନର୍ତ୍ତା କରାହୁଏ, ଧବା କରାହୁଏ, ମଣ୍ଡାରୀ କରାହୁଏ, ସେ ଧାଇ ବୁଢ଼ୀକୁ ଦେଖା ହୁଏ। ନଅ ଦିନ ନର୍ତ୍ତା ହେଇକରି ଆଉ ତା ଆଉ ପଛେ ଦିନେ ନାମ ଦିଆ ହୁଏ।
3: ଆପଣଙ୍କର କିଛି ନିୟମ ଅଛି କି?
2: ତାକେ ନଅ ଦିନ ଛୁଇଁବା ନାହିଁ,
3: କାହାକୁ ଛୁଇଁବନି,
2: ସେ ଛୁଆକୁ ବି ସେ ମାଆକୁ
3: କେହି ଛୁଇଁବେନି।
2: ନାଇଁ,
3: ଯେତେବେଳେ ନାମକରଣ ହୁଏ କେମିତି ସବୁ ନାମ ଦିଆଯାଏ କହିଲେ?
2: ସେ ବେଲାରେ ପାଣି ରଖାଦିଏ, ବେଲାରେ ପାଣି ଦେଇକରି ଆଉ ସେଠି ଦୁଭ ଘାସ ପକାଯିବ,
3: ଆଉ
2: ସେଠି ଗୁଆ ଚାଉଳ ପକାଯିବ,
3: ଆଉ
2: ତିଳ ପକାଯିବ,
3: ଖସା
2: ଖସା।
3: ହଁ, ତାପରେ
2: ସେଠି ଗାଁ ଲୋକ ଡାକିକରି ସେଠି ନାମ ଦେବେ।
3: କାହା ନାଁ ଦିଆଯାଏ? ସେଟା ଆପଣଙ୍କ ନାଁ ଦିଆଯାଏ ନା ପୂର୍ବପୁରୁଷ ନାଁ ସହ ଦିଆଯାଏ?
2: ତାର ଆଇ କି ବୁଇ।
3: ଆଚ୍ଛା, ଯଦି କେମିତି ଜାଣିବେ ଯେ ତା ନାଁଟା ଠିକ ହେଲା ବୋଲି?
2: ସେ ଉଆ ଚାଉଳ, ସେ ଦୁଭ ଘାସ, ସେ ତିଳ ପକେଇବେ, ଗାଁ ନେଇ ଗରମ ଧରମଙ୍କ ନାମ କରି।
3: ଯଦି ମିଶିଗଲା ତାହେଲେ
2: ନାଁ ମିଶିଗଲା ତ ନାମ ହେଲା।
3: ଯଦି ମିଶି ନଗଲା?
2: ନ ମିଶିଲେ ହେବ ନା ନାମ, ଆଉ ଥରେ ପକେଇବେ,
3: ଆଉ ଗୋଟେ ନାଁ ଦିଆଯିବ,
2: ଆଉ ଗୋଟେ ନାମ ଦେବ।
3: ଯେତେବେଳେ ଗୋଟିଏ ଝିଅ ବଡ଼ ହେଇଯାଏ, ମା ମାନେ ଜାଣିପାରନ୍ତି ଝିଅଟି ମୋର ଆଜି ବଡ଼ ହେଇଗଲା। ସେ ବଡ଼ ହେଇଗଲା ପରେ ଝିଅର କ'ଣ କ'ଣ ସବୁ ନିୟମ ଅଛି ମାନିବାକୁ ଆପଣଙ୍କର ମୁଣ୍ଡା ସମ୍ପ୍ରଦାୟରେ?
2: ସିଏ ବଡ଼ ହେଲେ ତାକେ ସାତ ଦିନ ନୁକାଯାଏ, ସାତ ଦିନ ନୁକେଇଲେ ପୁଅ ଛୁଆ ମୁଖ ଚାହିଁବ ନାହିଁ। ସାତ ଦିନ ସେ ତା ନୁଗା କାଚିବ ଧବା, ସେ ଧବା କାଚିଲେ ଆଉ ତା ଗାଧେ ଆଣବେ ରାତିରୁ।
3: କଣ କୋଉଥିରେ ଗାଧାଏ?
2: ବନ୍ଧରୁ ହଳଦି ପାଣି।
3: ଆଚ୍ଛା, ତାପରେ
2: ସେ ଗାଧେଇ ଆଣିକରି ଆଉ ତାକେ ସାତ ଦିନରୁ ଦିନରେ ଗାଧେଇ ଆଣିବେ ରାତିରୁ,
3: କେହି ଦେଖିବେନି,
2: କେହି ଦେଖିବେ ନାହିଁ, ଗାଧେଇ ଆଣିକରି ଆଉ ସେଇଦିନ ଆଉ ତାକେ ପୁଅ ଛୁଆର ମୁଖ ଦେଖିବ।
4: ସବୁଠି ସେଇ ପୂଜା, ପୂଜାକୁ ଛାଡ଼ି ଏଇ ଜନଜାତି ସମ୍ପ୍ରଦାୟ ପାଦେ ବି ଆଗାଏନି।
3: ଯେତେବେଳେ ଆପଣଙ୍କର ଗୋଟେ ନୂଆ ଘର ତିଆରି ହୁଏ, ଗୋଟେ ନୂଆ ଜାଗାଟା ଅଛି, ଘର ହେଇନି, ଆପଣ ସେ ଜାଗାରେ ନୂଆ କରି ଘର କରିବେ, ସେଥିରେ ସବୁ କ'ଣ କ'ଣ କରନ୍ତି?
5: ଶାଳ କାଠ ଆଉ ମଣର ଖଡ ମୁଠେ ଆଉ ଖୁଣ୍ଟି ଗାଡ଼ି ମାନେ ଶୁଭ ଦେଖୁ। ଶୁଭ ଦେଖିଲା ପରେ
3: ଯଦି କେମିତି ଦେଖନ୍ତି, ଶୁଭ କେମିତି, ଶୁଭ କେମିତି ଦେଖନ୍ତି?
5: ଠିକ ଥାଏ, ତେମିତି ଗାଡ଼ି ଥିଲା ସିଧା ତେମିତି ଥିଲେ ଠିକ, ଆଉ ନେଇଗଲେ ସେଟା ଖରାପ।
3: ଯଦି ନେଇଗଲା ସେଠି ଆଉ ଘର କରିବେନି?
5: ନାଇଁ।
3: ସେଟା କେତେ ଦିନ ଦେଖାଯାଏ?
5: ଆଜି ଗାଡ଼ି ଦେଲେ କାଲି ସକାଳେ ଭୋର ସକାଳେ ଦେଖାଯାଏ, ଭାଙ୍ଗିଗଲେ ସେଟା ହେବ ନାହିଁ। ଆଉ ଆଉ ନହେଲେ ଆମର ପୂଜାପାଠ କରିବା ଆଉ ଆମର

0: ଓଝା ଅଛି, ନାକେ ଅଛି, ଦେହରି ଅଛି, ସେମାନଙ୍କେ ଜଣାଇବା ଯେ କ'ଣ କ'ଣ ଦେବତାଟା କି ହେଇଛି, ସେମାନଙ୍କୁ ବୁଝାଇ କରି ତାକୁ ସେବା ଦେବା, ସେବା ଦେଇକରି ହେଲେ ବି ହୁଏ।
1: ଆଚ୍ଛା, ଖୁସି କରେ କ'ଣ କ'ଣ ଦରକାର ହୁଏ, କ'ଣ ଦିଅନ୍ତି ଦେବତାକୁ?
0: ବୋଧା ଗୋଟେ ନାଗିବ, କୁକୁଡ଼ା ନାଗିବ, ଆଉ ଉଆ ଚାଉଳ, ସିନ୍ଦୁର, ଆଉ ଆମର ତ ଚାଲିଛି ହାଣ୍ଡିଆ ରୋଷେଇ, ଟିକେ ନ ଦେଲେ ହବନି।
1: ସବୁ ପୂଜାରେ ଆପଣ ହାଣ୍ଡିଆ
0: ହାଣ୍ଡିଆ
1: ହାଣ୍ଡିଆ ନହେଲେ ଦେବତା ଖୁସି ହେବେନି।
0: ନାଇଁ
2: ଜାଣ ସ୍ୱାତି, ମୁଣ୍ଡା ଜାତିର ସର୍ବୋଚ୍ଚ ଦେବତା ହେଉଛନ୍ତି ସିଂ ବଙ୍ଗା। ଘଞ୍ଚ ଶାଳ ଗଛ ସାହାନରେ ସେ ପୂଜା ପାଆନ୍ତି। ତାଙ୍କର ପୂଜା ପାଇଁ ଧଳା ଗୁଲାଚି ଫୁଲ, ଅରୁଆ ଚାଉଳ, ଧଳା ଛେଳି, ଧଳା କୁକୁଡ଼ା ଆଉ କ୍ଷୀର, ସବୁ ଧଳା। ସେମାନେ ମନେ କରନ୍ତି ଏଇ ସିଂ ବଙ୍ଗା ସର୍ବମୟ କର୍ତ୍ତା, ସବୁ ସୃଷ୍ଟି କେବଳ ତାଙ୍କରି ଦ୍ୱାରା। ତାଙ୍କର ପୁଣି ଆଉ ଦୁଇ ଠାକୁର, ବୁରୁ ବଙ୍ଗା, ନାଗେ ବଙ୍ଗା, ତାଙ୍କୁ ସର୍ବତ୍ର ରକ୍ଷା କରନ୍ତି। ବୁରୁ ବଙ୍ଗା ପାହାଡ଼ରେ ରହି ସେମାନଙ୍କୁ ରକ୍ଷା କରନ୍ତି, ଆଉ ସେ ଚାହାନ୍ତି ନାଲି କୁକୁଡ଼ା।
3: ଏ ମା ସତେ, ଆଉ ନାଗେ ବଙ୍ଗା
2: ତାଙ୍କ ଶସ୍ୟ କ୍ଷେତକୁ ରକ୍ଷା କରନ୍ତି, ସେ ଭଲ ପାଆନ୍ତି କଳା କୁକୁଡ଼ା। ସବୁ ପୂଜାରେ ଆରମ୍ଭ ଆଉ ପୂଜାରେ ଶେଷ।
0: କୋଉ ଦେବତା ଡାକନ୍ତି?
4: ଆମର ଦେବତା ଯାହା ଆଗରୁ ଯାହା ଅଛି ନା, ସେଇ ଦେବତା
0: କହିବା
4: ତ ସେଇ ଯାହାର ମା ମା
0: ଆପଣ ତ ପୂଜା କରନ୍ତି।
4: ହଁ, ପୂଜା
0: ମନ୍ତ୍ର କ'ଣ ପଢ଼ନ୍ତି, କେମିତି ଡାକନ୍ତି ମାଙ୍କୁ, କେମିତି ପୂଜା କରନ୍ତି?
4: ମା ମେନ୍ତେ ଆଲୋଲେ ରୁଆସୁ ମା ନୂଆ ଗୋରାମ ତେ ରୋଗା ବିଘିନା ଆଲୋ ମୂଳ ଅଛ ସଳ ଅଚୟା ମେନ୍ତେ ମା ତବେ ତେହିଁ ଖୋଜାଲେ ମାମ କାନା ନାଇ ବାଡ଼େ ନାପାଇ ବାଡ଼େଲେ ତାହେନ ମା।
0: ଆପଣ ସବୁ ତାଙ୍କୁ ଅର୍ପଣ କରନ୍ତି କୋଉ ଜାଗାରେ, ଘରେ ନା ବାହାରେ?
4: ଜୟରାହାରେ।
0: ଜୟରାହାରେ, ଜୟରାହାରେ କ'ଣ ଥାଏ?
4: ହଁ, ମୂର୍ତ୍ତି ସେଇଠି ମାନେ ଆଗୁ କାଳରେ ଝୁମ୍ପି କରି ଯାହା ବୁଢ଼ା କାଳର ପଥର ଗାଡ଼ିଛନ୍, ସେଇଠି ସିନ୍ଦୁର ଦିଆ ଆର୍ ଉଆ ଚାଉଳ ମେଥି ଆର୍ ସେଗା ଦେଇକରି ଆର୍ କୁକୁଡ଼ା ପୂଜା ହେବ।
0: ଆପଣଙ୍କର ସବୁ ଝିଅମାନେ ଯାହାରକୁ ଯାଆନ୍ତି?
5: ନାଇଁ,
0: ଜମା ଯାଆନ୍ତିନି।
5: ନାଇଁ,
0: ସେଠି କିଏ ମାନେ ଯାଆନ୍ତି? କେବଳ ପୁଅମାନେ?
5: ପୁଅମାନେ।
0: ମଉସା, ଆପଣଙ୍କର ଯେ ଆପଣ ଯେଉଁ ଓଝା ହେଇଛନ୍ତି, ସେଟା କ'ଣ ଆପଣଙ୍କ ବାପା ବି କ'ଣ ଓଝା ଥିଲେ?
4: ହଁ ଥିଲେ।
0: ତାଙ୍କ ବାପା ଓଝା ଥିଲେ?
4: ହଁ
0: ତାଙ୍କ ବାପା।
4: ହଁ ତାଙ୍କ ବାପା ବି ସବୁ ଆମର ଦାଦା ବୁଢ଼ାରୁ
0: ଓଝା
4: ଓଝା।
0: ଆଚ୍ଛା, ଆପଣ ବର୍ତ୍ତମାନ ଆପଣଙ୍କ ପନ୍ତେ ଆପଣ ଓଝା କିଏ ହବ?
4: ମୋର ପୁଅ ମାନେ।
3: ସତରେ ପୂଜା ହିଁ ଏମାନଙ୍କ ଜୀବନ, ବଞ୍ଚିବା ମରିବା ସବୁଠି ଏମାନଙ୍କର ପୂଜା ଆମରି ଭଳି।
6: ସେ ଯେଉଁ ମରିଲା ପରେ ସାର୍, ତାପରେ ଲୋକ ଗୁଡ଼ା ଡାକିକି ଆମେ ନେଇଯାଉ ସାର୍, ସେଠି ସେ ତୁପିବା ଠୁ ନେଇ କରି ସାର୍ ସେଠୁ ତୁପାତୁପି କରି ଆମର ଯେଉଁ ଲୋକମାନେ ବାହାରୁ ଆସିଥିବେ ସେମାନଙ୍କୁ ଟିକେ ସେ ଭଣ୍ଡାରୀ ଆସିକି ସେମାନଙ୍କୁ ଟିକେ କମାକମି କରିବ, କରିକି ସାର୍ ଆମେ ଘରକୁ ଫେରି ଆସୁନ୍। ଯେଉଁଗୁଡ଼ା କି ଆମର ଘର ଲୋକ ଗୁଡ଼ା ଆମେ କମାକମି ହେବାର ନାହିଁ, ସେ ଯେଉଁ ବାହାରିଆ ଲୋକ। ତାପରେ ସାର୍ ସେଇଠୁ ଆମର ସେଇଠି ଆମର ଦିନ କ'ଣ ହେବ ଯେ ଅମୁକ ଦିନେ ଘାଟଟା ହେବ ସାର୍।
0: ସେଇଟା କେତେ ଦିନ?
6: 10 ଦିନ ସାର୍।

0: ବନ ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଜନଜାତି ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନ ମଲ୍ଲିକା ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ।
0: ପରବର୍ତ୍ତୀ ପର୍ଯ୍ୟାୟ ମାହାଲି ବନ।

ଶୁଣୁଥିଲେ ବନମଲ୍ଲିକା, ରଚନା ଏବଂ ପରିଚାଳନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀକୃଷ୍ଣ ଦାସ, ସହଯୋଗିତା ଗୋପବନ୍ଧୁ ଚୌଧୁରୀ, ବସନ୍ତ ମହାନ୍ତି ଏବଂ ଦୁର୍ଗା ମାଝି, ନାଟ୍ୟାଂଶରେ ଥିଲେ ଅନନ୍ତ ଚରଣ ଭାରତୀ ଏବଂ ନିହାରବାଳା ପଟ୍ଟନାୟକ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଇଶ୍କର କେତୋଟି ଗୀତ।